ଆକାଶବାଣୀ ବାରିପଦା। ଆଜି ବୁଧବାର 1948 ଶତାବ୍ଦୀର ଭାଦ୍ରବ 18 ଦିନ, ତଦନୁଯାୟୀ 2026 ମସିହା ସେପ୍ଟେମ୍ବର ମାସର 9 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଚକେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ବାର ସେକେଣ୍ଡ।

ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ତୃପ୍ତି ଦାସ, ଅଞ୍ଜଳି ମିଶ୍ର, ବସନ୍ତ ପାତ୍ର, ଶୈଳଭାମା, କୁମାର ବାପି ଏବଂ ସରିତା ଦାସ। ଗୀତଗୁଡ଼ିକ ଥିଲା ନାରାୟଣ ପ୍ରସାଦ ସିଂ, ଗୁରୁକୃଷ୍ଣ ଗୋସ୍ୱାମୀ, ଅରବିନ୍ଦ ମୁଦୁଲି, ଶୀର୍ଷାନ୍ଦ ଦାସ କାନୁନଙ୍କ ଏବଂ ଅଲେଖ ବିଶ୍ୱାଳଙ୍କ ରଚନାରୁ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଶ୍ରେଷ୍ଠ ଜୀବ, କିନ୍ତୁ ଦେଖିବାକୁ ଗଲେ ମନୁଷ୍ୟ ହିଁ ସବୁଠାରୁ ବେଶୀ ଦୁଃଖୀ। ବନରେ ରହୁଥିବା ପଶୁପକ୍ଷୀ କୀଟପତଙ୍ଗ ଯେତେ ଦୁଃଖୀ ନୁହନ୍ତି, ସେମାନଙ୍କର ଯେତିକି ଅଭାବ ନାହିଁ, ମନୁଷ୍ୟ ସବୁବେଳେ ଅଭାବ ବୋଧ ଭିତରେ ବୁଡ଼ି ରହିଛି। ପୁଣି ଏଇ ଅଭାବରୁ ମୁକ୍ତି ପାଇବା ପାଇଁ ମନ୍ଦିରରେ ଦେବାଦେବୀଙ୍କୁ ପ୍ରାର୍ଥନା କରୁଛି, ପୂଜାରୁଜା କରୁଛି, ଭୋଗ ମନାସୁଛି, ତଥାପି ସୁଖ ଦୂରେଇ ଯାଉଛି ତାଠାରୁ। ମନୁଷ୍ୟ ଶ୍ରେଷ୍ଠ ଜୀବ ହୋଇ ସୁଖ ନ ପାଇବାର କାରଣଟି ହେଉଛି ନିଜର ଅଜ୍ଞାନପଣ। ବାହାରେ ଦିଅ ଦେବତାଙ୍କ ଆଶ୍ରୟ ନେଉଛି ମଣିଷ, ନିଜ ଭିତରେ ଥିବା ଦେବତାଙ୍କୁ ସେ ଚିହ୍ନି ନାହିଁ। ଅନ୍ତର ଦେବତାଙ୍କୁ ଥରେ ଚାହଁ, ସେ ତୁମକୁ କିପରି ଅପେକ୍ଷା କରି ରହିଛନ୍ତି, ଆଗକୁ ବଢ଼ିବାର ବାରମ୍ବାର ପ୍ରେରଣା ଯୋଗାଉଛନ୍ତି। ତୁମ ଭିତରେ ଥିବା ଆତ୍ମଶକ୍ତି ଠାରୁ ବଡ଼ ଦେବତା କେହି ନାହାନ୍ତି। ନିଜ ଉପରେ ଦୃଢ଼ ବିଶ୍ୱାସ ରଖ, ଦୃଢ଼ ସଂକଳ୍ପ ଦ୍ୱାରା ଅସାଧ୍ୟ ସାଧନ କରିପାରିବ। ତୁମେ ରୋଗୀ ନୁହଁ, ତୁମେ ଭୀରୁ ନୁହଁ, ତୁମେ କାପୁରୁଷ ନୁହଁ, ତୁମଠାରେ ସୃଷ୍ଟିର ସମସ୍ତ ସମ୍ଭାବନା ମହଜୁଦ ଅଛି। ତୁମକୁ ବିଶାଳ ବିଶ୍ୱ ଅପେକ୍ଷା କରିଛି, ତୁମ ଦ୍ୱାରା ସବୁକିଛି ସମ୍ଭବ ହେବ। କାଣ୍ଟେ ନାମକ ଜଣେ ମହାପୁରୁଷ ଥିଲେ, ସେ ସବୁବେଳେ କହୁଥିଲେ, ତୁମେ ହିଁ ତୁମର ଚିକିତ୍ସକ, ନିଜେ ନିଜର ଓକିଲ ହୁଅ, ନିଜେ ନିଜର ପୁରୋହିତ ହୁଅ। ଯେପରି କାଗଜ ଉପରେ ପ୍ରଳୟର ଅଗ୍ନିଶିଖାକୁ ଅଙ୍କନ କରି ବିରାଟ ତୁଳାଗଦାରେ ପକାଇଦେଲେ ତାହା ଜଳିଯାଏ ନାହିଁ, ବରଂ ବିରାଟ ତୁଳାଗଦାରେ ଦିଆସିଲ କାଠିଟିଏ ଜାଳି ପକାଇଦେଲେ ତୁଳାଗଦା ପାଉଁଶରେ ପରିଣତ ହୁଏ। ସେହିପରି ତୁମେ ଜୀବନରେ ବାସ୍ତବବାଦୀ ହୁଅ। ବହୁ ଅତୀତର କଥା, ଜଣେ ବ୍ୟକ୍ତି ପ୍ରବଚନ ଦେଉଥିବା ବେଳେ ସୁନ୍ଦର ଭାବରେ ବୁଝାଉଥିଲେ ବାସ୍ତବବାଦୀ ହେବା ପାଇଁ। ତାଙ୍କ ପ୍ରବଚନର ବିଷୟବସ୍ତୁ ଥିଲା, ଯଦି ଜଣେ ଯୋଗୀ ହୋଇ ଜୀବନଯାପନ କରିବ ତେବେ କୌଣସି ପ୍ରକାର ରୋଗବ୍ୟାଧି ଆକ୍ରମଣ କରିବ ନାହିଁ। ଜଣେ ଶିଷ୍ୟ ପ୍ରଶ୍ନ କଲେ, ମହାଶୟ, ଯୋଗ ଦ୍ୱାରା ଆଉ ସବୁ କ'ଣ କରିହେବ? ପ୍ରବକ୍ତା ଉତ୍ତର ଦେଲେ, ସବୁକିଛି ସମ୍ଭବ। ଯୋଗ ଦ୍ୱାରା ଜଣେ ପାଣିରେ ଭାସିପାରିବ, ପୁଣି ଶୂନ୍ୟରେ କିଛି ସମୟ ଅଟକି ପାରିବ। ଲୋକମାନେ ଏହିଭଳି କଥା ଶୁଣି ଆଶ୍ଚର୍ଯ୍ୟ

କରୁଥିଲେ ଏବଂ ସେହିପରି ଯୋଗ ଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ପ୍ରବଚନ ଶେଷରେ ବହୁ ଲୋକ ଆସି ଏହି ଯୋଗ ଶିକ୍ଷା କରିବା ପାଇଁ ନିବେଦନ କଲେ। ହେଲେ ବ୍ୟକ୍ତି ଜଣକ କହିଲେ, କାଲି ବତେଇ ଦେବି। ରାତି ପାହିଲା, ସମବେତ ହୋଇ ଲୋକମାନେ ଗାଧୋଇଗଲେ ନଦୀକୁ। ନଦୀରେ ପ୍ରଖର ସ୍ରୋତ, ଲୋକମାନେ ଗାଧୋଉଥିଲା ବେଳେ ପ୍ରବକ୍ତା ମଧ୍ୟ ତାଙ୍କ ସହିତ ଥିଲେ। ଦୈବାତ୍ ପ୍ରବକ୍ତାଙ୍କର ଗୋଡ଼ ଖସିଗଲା, ନଦୀ ସ୍ରୋତରେ ସେ ଭାସିଗଲେ। ଯୋଗ ତ ଦୂରର କଥା, ସେ ପହଁରା ମଧ୍ୟ ଜାଣିନଥିଲେ, ତେଣୁ ବୁଡ଼ି ବୁଡ଼ି ମେଞ୍ଚାଏ ପାଣି ପିଇଗଲେଣି। ଲୋକମାନେ ଏହା ଦେଖି ଭାବୁଥିଲେ, ମହାଶୟ ପାଣିରେ ଭଲ ଯୋଗ ସାଧନ କରିପାରୁଛନ୍ତି, ଦୀର୍ଘ ସମୟ ଧରି ବୁଡ଼ି ରହିପାରୁଛନ୍ତି। ଶେଷରେ ପ୍ରବକ୍ତା ଜଣକ କୂଳରେ ଲାଗିଲେ। ଲୋକମାନେ ପରେ ଜାଣିଲେ ସେ ଯୋଗ କରୁନଥିଲେ, ବୁଡ଼ି ଯାଉଥିଲେ। ଏହାପରେ ଅପମାନିତ ହୋଇ ବ୍ୟକ୍ତି ଜଣକ ପରିଣତ ବୟସରେ ମଧ୍ୟ ଯୋଗ ସାଧନ କଲେ ଏବଂ ଜଣେ ଶ୍ରେଷ୍ଠ ଯୋଗୀ ହୋଇ ସେ ଖ୍ୟାତି ଅର୍ଜନ କଲେ। ସେହିପରି ବାସ୍ତବ ଜୀବନରେ ଯଦି ଜଣେ ଚେଷ୍ଟା କରେ, ତେବେ ସବୁକିଛି ତାହା ଦ୍ୱାରା ସମ୍ଭବ ହୋଇପାରିବ। ତୁମେ କଦାପି ଦୁଃଖୀ ନୁହଁ, ତୁମେ ସବୁଠାରୁ ସୁଖୀ। ତୁମେ ଶରୀର ନୁହଁ, ତୁମେ ଦିବ୍ୟ ଆତ୍ମା। ଶରୀର କେବଳ ସାଧନା ପାଇଁ ମିଳିଛି, ସମସ୍ତ ସୁଖ ଦୁଃଖ ଭୋଗ କରିବା ପାଇଁ ଏ ଶରୀର ରହିଛି। ଭଗବାନ ଏଇ ଯେଉଁ ଶରୀର ଦେଇଛନ୍ତି, ତାହା କେବଳ ସମାଜର ସେବା କରିବା ପାଇଁ ମାତ୍ର। ମାନବ ଶରୀର ମୂଲ୍ୟବାନ ସେତିକି ବେଳେ ହୋଇପାରିବ, ଯେତେବେଳେ ତୁମେ ଏହି ଶରୀରର ସତ୍ ଉପଯୋଗ କରିପାରିବ। ଈଶ୍ୱର ଦତ୍ତ ଶରୀରକୁ ନେଇ ଭୋଗ କରିବାର ଅଧିକାର ତୁମର ନାହିଁ। ଏହି ଶରୀର ମାଧ୍ୟମରେ ତୁମେ ମୋହରୁ ମୁକ୍ତ ହୁଅ। ବିଷୟର ମୃଗତୃଷ୍ଣା ପଛରେ ଧାଇଁ ସୁଖ ସନ୍ଧାନ କର ନାହିଁ। ଆବଶ୍ୟକତା ମୁତାବକ ଦ୍ରବ୍ୟ ସଂଗ୍ରହରେ ମନ ଦିଅ। ଭଗବାନ ତୁମକୁ ଯେଉଁ ପ୍ରଜ୍ଞା ଦେଇଛନ୍ତି, ତାରି ନିର୍ଦ୍ଦେଶରେ ଚଳିଲେ ତୁମେ ଆଦର୍ଶ ମନୁଷ୍ୟଟିଏ ହୋଇପାରିବ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଭାଗ।

ଭଗବାନ ଅନନ୍ତ ଶଙ୍କର୍ଷଣଙ୍କର 1000 ମସ୍ତକ, ଏଥିରୁ ଗୋଟିଏ ମସ୍ତକରେ ସାରା ଭୂମଣ୍ଡଳ ରଖାଯାଇଛି। ପ୍ରଳୟକାଳ ଉପସ୍ଥିତ ହେଲେ ଏହାଙ୍କଠାରୁ 11 ରୁଦ୍ର ପ୍ରକଟ ହୋଇଥାନ୍ତି। ସୁର, ଅସୁର, ଉରଗ, ଗନ୍ଧର୍ବ, ବିଦ୍ୟାଧର ଓ ମୁନିଗଣ ଏହାଙ୍କ ଧ୍ୟାନ କରୁଥାନ୍ତି। ଏସବୁ ବର୍ଣ୍ଣନା କରି ଶେଷକୁ ଶ୍ରୀ ସୁଖଦେବ କହିଛନ୍ତି, ଯେଉଁ ମନୁଷ୍ୟମାନେ କାମ୍ୟ ପଦାର୍ଥ କାମନା କରିଥାନ୍ତି ସେମାନେ ସ୍ୱକର୍ମ ଅନୁସାରେ ଯେଉଁ ସବୁ ଲୋକକୁ ଯାଇଥାନ୍ତି, ଯେଉଁ ଉଚ୍ଚ ନୀଚ ଗତି ପାଇଥାନ୍ତି, ସେସବୁ ଲୋକ ବିଷୟରେ ତୁମ ପ୍ରଶ୍ନ ଅନୁଯାୟୀ ତୁମ ନିକଟରେ ବର୍ଣ୍ଣନା କଲି। ଏବେ କେଉଁ ପ୍ରସଙ୍ଗ ଉତ୍ଥାପନ କରିବି କୁହନ୍ତୁ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ସେ 52ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମହାପ୍ରସାଦ କର, ଦୁଃଖୀଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଷୋଳଭାମ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଶସ୍ୟଜାତୀୟ ଫସଲ ମକା, ଚିନାବାଦାମ ଏବଂ ପନିପରିବା ଆଦି ଚାଷ ହୋଇଥିବା ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ ଓ ନାଳର ମୁହଁକୁ ଖୋଲା ରଖନ୍ତୁ। ଫସଲରେ ରୋଗ ଓ ପୋକମାନଙ୍କର ସଂକ୍ରମଣକୁ ନିୟମିତ ନିରୀକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳସଡ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଏକ ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ଧାନ ଫସଲରେ ପିଲ ଅବସ୍ଥାରେ ମହିଂସା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପି ନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଓ ଡାଇଫେନୋକୋନାଜୋଲର ମିଳିତ ଫିମ୍ପି ନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଓ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପି ନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ଫସଲରେ ପ୍ରାରମ୍ଭିକ ଅବସ୍ଥାରେ କାଣ୍ଡବିନ୍ଧା ପୋକ ଲାଗିବାର ସମ୍ଭାବନା ରହିଛି। ଏହି କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍, 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଡିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ ଏମିଡାକ୍ଲୋପ୍ରିନ୍ ନାମକ ଦାନାଦର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ମୁଗ ଓ ବିରି ଆଦି ଫସଲରେ ପତ୍ରଦାଗ ରୋଗ ଲାଗିଯିବାର ସମ୍ଭାବନା ରହିଛି। ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ କିମ୍ବା 300 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ ଓ ବିରି ଫସଲରେ ସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ଭାଲିଡାମାଇସିନ୍ ନାମକ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ଗଛ ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ବର୍ତ୍ତମାନ ହରଡ଼ ଫସଲରେ ପତ୍ରମଡ଼ା ଓ ପତ୍ରଛନ୍ଦା ପୋକ ଲାଗିବାର ସମ୍ଭାବନା ଅଛି। ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ ଓ ସାଇପରମେଥ୍ରିନ୍ର ମିଳିତ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫିନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ବାଇଗଣ ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଅଛି। ଏହାର ପରିଚାଳନା ପାଇଁ ପ୍ରଥମେ ବାଇଗଣ ଫସଲରେ ପାଣି ଜମି ନ ରହିବା ପାଇଁ ନାଳିର ବ୍ୟବସ୍ଥା କରନ୍ତୁ। ପ୍ରତି ଲିଟର ପାଣିରେ 2 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 1 ମିଲିଲିଟର ଟେବୁକୋନାଜୋଲ ନାମକ ଫିମ୍ପିନାଶକ ମିଶାଇ ଗଛର ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏ ମାସ ଟମାଟୋ

0: ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ ବିହନ କିସମ ଯଥା ଉତ୍କଳ କୁମାରୀ, ଉତ୍କଳ ଦୀପ୍ତି, ଉତ୍କଳ ରାଜା ଓ ସ୍ୱର୍ଣ୍ଣ ସମ୍ପଦ ଇତ୍ୟାଦି ଏକର ପ୍ରତି 150-200 ଗ୍ରାମ ବିହନ ନେଇ ଲଗାଇ ଦିଅନ୍ତୁ। ଅମୃତଭଣ୍ଡାରେ ପ୍ରାରମ୍ଭିକ ଅବସ୍ଥାରେ ଦହିଆ ଓ ତୃଣପୁଷ୍ଟ ପୋକର ପରିଚାଳନା ପାଇଁ 10 ଲିଟର ପାଣିରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ଏହା ବ୍ୟତୀତ ଗଛରେ ସାବୁନ ଗୁଣ୍ଡ ମିଶ୍ରିତ ପାଣି ସିଞ୍ଚନ କରିପାରିବେ। ପୋକର ଆକ୍ରମଣ ଅଧିକ ହେଲେ ରାସାୟନିକ କୀଟନାଶକ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି 10 ଲିଟର ପାଣିରେ 20 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 3 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 55 ମିନିଟ୍ ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଦିନବାରଟିରେ ଲୋକସଙ୍ଗୀତରେ ରହିଛି ଚାଙ୍ଗୁ ଗୀତ। ପରିବେଷଣ କରିବେ ଶିଳ୍ପୀ ସୁଦର୍ଶନ ନାୟକ ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:00 ଭକ୍ତି ଗୀତ, ସୁଗମ ସଙ୍ଗୀତ ସନ୍ଧ୍ୟା 6:15। ରାତି 7:00 ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ, ପରିବେଷଣ କରିବେ ଶିଳ୍ପୀ ଗୋପୀନାଥ ଟୁଡୁ ଏବଂ ସାଥୀ କଳାକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 8:00। ରାତି 8:30 ସୁଗମ ସଙ୍ଗୀତ ଗୀତ ଅତୀତ ରାତି 8:40। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମି, ନିବେଶ, ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝି ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଇ ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ 34,251 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପ୍ରଦାନ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 2024 ଓ 2025 ମସିହାରେ କରାଯାଇଥିବା ପ୍ରାରମ୍ଭିକ ସର୍ଭେ ଅନୁସାରେ ରାଜ୍ୟରେ ମୋଟ 1,01,535 ଜଣ ଘରବାରି ନଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ 45,000 ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର 10,658 ଜଣଙ୍କୁ ଘର ଜମି ପଟ୍ଟା ପ୍ରଦାନ କରାଯିବାକୁ ବାକି ରହିଛି। ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ଓ ଭବିଷ୍ୟତର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ମଧ୍ୟରେ ଆୟୁର୍ବେଦ ନୂତନ ଦିଗ ଦେବା ସହ ଏକ ଶକ୍ତିଶାଳୀ ସେତୁ ଭାବେ କାର୍ଯ୍ୟ କରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ରାଜ୍ୟ ସରକାର ପୁରୀରେ ସମସ୍ତ ପ୍ରକାର ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଖୁବ୍ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଚଳିତ ବର୍ଷଠାରୁ 7ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ

0: ଯେଭଳି ଚାରୋଟି ସୁପର ସ୍ପେଶାଲିଟି ବିଭାଗ କାର୍ଯ୍ୟକ୍ଷମ ହୋଇଛି। ସ୍ୱତନ୍ତ୍ର ହାଇ ଲେବୁଲ କମିଟି ଦ୍ୱାରା ମେଡିକାଲ କଲେଜରେ ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି ଗତକାଲି ମେଡିକାଲ କଲେଜ ପରିଦର୍ଶନ ଯାଇ ଡକ୍ଟର ମହାଲିଂ ଏହା କହିଛନ୍ତି। କଟକରେ ଏକ ଅତ୍ୟାଧୁନିକ କପଡ଼ା ମଣ୍ଡି ଖୋଲାଯିବ। କଟକ ମହାନଗର ନିଗମର 144ତମ ବୈଠକରେ ଅଧ୍ୟକ୍ଷତା କରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ଏହି ମଣ୍ଡିରେ ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏଥିସହ ସହରର ଟ୍ରାଫିକ୍ ଭିଡ଼ ହ୍ରାସ କରିବା ପାଇଁ ଏକ ସମନ୍ୱିତ ସିଟି ଡିକଞ୍ଜେସନ୍ ପ୍ଲାନ୍ କାର୍ଯ୍ୟକାରୀ କରାଯିବ ବୋଲି ଡକ୍ଟର ପାତ୍ର କହିଛନ୍ତି। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ନୈଭେଲି ଲିଗ୍ନାଇଟ୍ କର୍ପୋରେସନ ଏନ୍ଏଲ୍ସି କୋଇଲା ଖଣି ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମ୍ପର୍କିତ ଆର୍ପିଡିସି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଣି ପ୍ରଭାବିତ ଓ ବିସ୍ଥାପିତଙ୍କ ପାଇଁ ଉଚିତ କ୍ଷତିପୂରଣ ଏବଂ ନିଯୁକ୍ତି ପାଇଁ ଏକ କମିଟି ଗଠନ କରାଯାଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଯୋଗଦେଇ କହିଛନ୍ତି, ସରକାରଙ୍କ ପକ୍ଷରୁ ଯେଉଁ ପରାମର୍ଶ ଦିଆଯିବ କମ୍ପାନୀ ତାହାର ଅନୁପାଳନ କରିବ। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୃତ୍ରିମ ପ୍ରଜନନ ଉପାୟରେ 19ଟି ବଉଳା କୁମ୍ଭୀର ଶାବକ ଜନ୍ମ ହୋଇଛନ୍ତି ବୋଲି ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। ଭିତରକନିକା ବନାଞ୍ଚଳର ଏକ ମାଈ କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କୌଶଳରେ ଏହି କୁମ୍ଭୀରମାନଙ୍କର ଜନ୍ମ କରାଯାଇଛି। ବିଲୁପ୍ତ ପ୍ରାୟ ଏହି ବଉଳା କୁମ୍ଭୀରଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ଏଠାରେ କୃତ୍ରିମ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ 1858 କୁମ୍ଭୀର ରହୁଛନ୍ତି। ଚଳିତ ବର୍ଷ ଜାତୀୟ ଉଦ୍ୟାନରେ ମୋଟ 117ଟି କୁମ୍ଭୀର ବସା ଠାବ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମହାବିଦ୍ୟାଳୟରେ ବିଭିନ୍ନ ବିପର୍ଯ୍ୟୟରୁ ଜୀବନ ରକ୍ଷା କୌଶଳ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ପ୍ରାୟ 400ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସହିତ ବଜ୍ରପାତ ବନ୍ୟା ଆଦି ବିଭିନ୍ନ ବିପର୍ଯ୍ୟୟର ଆତ୍ମରକ୍ଷା ନିମନ୍ତେ ବିଭିନ୍ନ କୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା। ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ବଡ଼ଠାକୁର ବଳଭଦ୍ର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇବେ। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କୁ ଏହି ବେଶରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାର ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶିଶୁଙ୍କ ଆଖିର ଯତ୍ନ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଂଘମିତ୍ରା କାନନଙ୍କୁ।
2: ଆମେମାନେ ଭାବିଥାଉ ଚକ୍ଷୁ ରୋଗ କେବଳ ବୟସ୍କ ଲୋକମାନଙ୍କୁ ହିଁ ହୁଏ, କିନ୍ତୁ ପ୍ରକୃତରେ ଚକ୍ଷୁ ରୋଗ ସବୁ ବୟସର ଲୋକଙ୍କୁ ହୋଇଥାଏ, ଏମିତିକି ଜନ୍ମିତ ଶିଶୁମାନଙ୍କଠାରେ ବି ପରିଲକ୍ଷିତ ହୋଇଥାଏ। ପୃଥିବୀରେ ମୋଟ 45 ନିୟତ ଦୃଷ୍ଟିହୀନ ଲୋକଙ୍କ ମଧ୍ୟରୁ 1,40,00,000 ହେଉଛନ୍ତି ଶିଶୁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କର ଦୃଷ୍ଟିଶକ୍ତି ନଷ୍ଟ ହେବାରୁ ବଞ୍ଚିତ ହୋଇପାରିଥାନ୍ତା ଯଦି ପ୍ରଥମରୁ ଠିକ୍ ପ୍ରତିକାର କରାଯାଇପାରିଥାନ୍ତା। ଗର୍ଭ ଅବସ୍ଥାରୁ ଆମେ ଶିଶୁର ଯତ୍ନ ପାଇଁ ବିଭିନ୍ନ ପ୍ରକାରର ଟୀକାକରଣ କରିବା ଦରକାର। ଆବଶ୍ୟକ ରକ୍ତ ପରୀକ୍ଷା କରି ଚିକିତ୍ସା କରିବା ଦରକାର, ନହେଲେ ଜନ୍ମିତ ଶିଶୁର ସ୍ୱଚ୍ଛ ପଟଳ ବା କର୍ଣ୍ଣିଆ ଧଳା ହୋଇ ତାହା ନଷ୍ଟ ହୋଇଯାଇଥାଏ। ଶିଶୁଟି ଜନ୍ମରୁ ଦୃଷ୍ଟିହୀନ ହୋଇଯାଏ। ଜନ୍ମ ହେଲା ପରେ ବି ଶିଶୁର ନିୟମିତ ଭାବରେ ଟୀକାକରଣ କରିବା ଉଚିତ। ଏହାଦ୍ୱାରା ଆମେ ମିଳିମିଳା ହାଡ଼ଫୁଟିରୁ ଆମେ ଶିଶୁକୁ ରକ୍ଷା କରିପାରିବା, ଯାହାର କି ଆଖି ଉପରେ ଖୁବ୍ ଖରାପ ଅସର ଥାଏ, ଆଉ ଭିଟାମିନ୍ ଏ ଜନିତ ଦୃଷ୍ଟି ଦୋଷରୁ ପିଲାଙ୍କୁ ରକ୍ଷା କରିପାରିବା। ଏହା ବ୍ୟତୀତ ପିଲାମାନଙ୍କ କ୍ଷେତ୍ରରେ କେତେକ ସାବଧାନତା ଆମ୍ଭମାନଙ୍କୁ ଅବଲମ୍ବନ କରିବା ଆବଶ୍ୟକ, ଯେପରିକି ପିଲାମାନଙ୍କୁ ହାତ ଗୋଡ଼ ନଖ ଠିକ୍ ସମୟରେ କାଟିବା, ପିଲାଙ୍କୁ ଧାରୁଆ ଖେଳନାଠାରୁ ଦୂରରେ ରଖିବା ଏବଂ ଶିଶୁର ଆଖିକୁ ଭଲ ଭାବରେ ସଫା କରିବା। ଏହାଦ୍ୱାରା ପିଲାର ଚକ୍ଷୁକୁ ଆଘାତ ଜନିତ ସମସ୍ୟା ଓ ବାହ୍ୟ ସଂକ୍ରମିତ ରୋଗରୁ ଆମେ ତାକୁ ରକ୍ଷା କରିପାରିବା। ବର୍ତ୍ତମାନ ହେଉଛି କମ୍ପ୍ୟୁଟର ଯୁଗ। ଆମେ ଦେଖୁଛୁ ଯେ ବହୁ ପିଲାମାନେ କମ୍ପ୍ୟୁଟର ମୋବାଇଲ ଓ ଟିଭି ସହିତ ଜଡ଼ିତ ହୋଇ ରହିଛନ୍ତି। ବାହାରେ ଖେଳିବାକୁ ଯିବା ପାଇଁ ସେମାନଙ୍କୁ ଭଲ ଲାଗୁନାହିଁ। ବହୁ ସମୟ ଏହିସବୁ କମ୍ପ୍ୟୁଟର ମୋବାଇଲ ଓ ଟିଭି ଦେଖିଲେ ଆମର ଲୁହ ବଳୟ ଭାଙ୍ଗିଯାଏ ଏବଂ ଚକ୍ଷୁ ଲାଲ ପଡ଼ିଥାଏ, ଖୁଞ୍ଚି ରଗଡ଼ି ହୋଇଥାଏ ଓ କୁଣ୍ଡାଇ ହୋଇଥାଏ। ତେଣୁ ଦରକାର ଅନୁଯାୟୀ ଏସବୁକୁ ବ୍ୟବହାର କରିବାକୁ ପିଲାମାନଙ୍କୁ

ସଚେତନ କରାଇଦେବା ଉଚିତ। ପିଲାମାନଙ୍କ ଚକ୍ଷୁ ଖୁବ୍ ଛୋଟ ବେଳୁ ପରୀକ୍ଷା କରାଇବା ଉଚିତ। କେତେକ ଲକ୍ଷଣ ଦେଖାଗଲେ ଆପଣମାନେ ମଧ୍ୟ ଜାଣିପାରିବେ ଆପଣଙ୍କର ପିଲାର ଆଖି କିପରି ଅଛି। ଯେପରିକି ପିଲା ଖେଳିବା କିମ୍ବା ଚାଲିବା ବେଳେ ବାରମ୍ବାର ଝୁଣ୍ଟୁ ନାହିଁ ତ, ବିଭିନ୍ନ ରଙ୍ଗର ଖେଳନା ଚିହ୍ନି ପାରୁଛି ତ, ଟିଭି ପରଦାର ଖୁବ୍ ନିକଟରେ ଯାଇ ଦେଖୁନାହିଁ ତ, ପଢ଼ିଲା ବେଳେ ବହିକୁ ମୁହଁ ପାଖକୁ ନେଇ ପଢ଼ୁନାହିଁ ତ, କଳାପଟାରେ ଥିବା ଅକ୍ଷରକୁ ଦେଖିପାରୁଛି ତ, ପିଲାର ଆଖି ଟେରା ହୋଇଯାଇନାହିଁ ତ, ଅନ୍ଧାରରେ ଚାଲିବା ବେଳେ ଏଣେ ତେଣେ ଗୋଡ଼ ପକାଉ ନାହିଁ ତ। ଏହିସବୁ ସମସ୍ୟା ଭିତରୁ ଏକ ବା ଅନେକ ଲକ୍ଷଣ ନଜରକୁ ଆସିଲେ ଅଭିଭାବକ ଚକ୍ଷୁ ପରୀକ୍ଷା କରାଇବା ନିତ୍ୟାନ୍ତ ଆବଶ୍ୟକ। ଅନେକ ସମୟରେ ଦେଖାଯାଏ ଚକ୍ଷୁ ଡାକ୍ତରଙ୍କର ପରାମର୍ଶ ସତ୍ତ୍ୱେ ଅଭିଭାବକମାନେ ପିଲାମାନଙ୍କୁ ଚଷମା

0: ପାଖକୁ ନେଇ ପଢ଼ୁନାହିଁ ତ? କଳାପଟାରେ ଥିବା ଅକ୍ଷରକୁ ଦେଖିପାରୁଛି ତ? ପିଲାର ଆଖି ଟେରା ହୋଇଯାଇନାହିଁ ତ? ଅନ୍ଧାରରେ ଚାଲିବା ବେଳେ ଏଣେ ତେଣେ ଗୋଡ଼ ପକାଉ ନାହିଁ ତ? ଏହିସବୁ ସମସ୍ୟା ଭିତରୁ ଏକ ବା ଅନେକ ଲକ୍ଷଣ ନଜରକୁ ଆସିଲେ ଅଭିଭାବକ ଚକ୍ଷୁ ପରୀକ୍ଷା କରାଇବା ନିତ୍ୟାନ୍ତ ଆବଶ୍ୟକ। ଅନେକ ସମୟରେ ଦେଖାଯାଏ ଚକ୍ଷୁ ଡାକ୍ତରଙ୍କର ପରାମର୍ଶ ସତ୍ତ୍ୱେ ଅଭିଭାବକ ମାନେ ପିଲାମାନଙ୍କୁ ଚଷମା ପିନ୍ଧାଇବାକୁ ଦିଅନ୍ତି ନାହିଁ। ତାଙ୍କର ଧାରଣା ଯେ ଯଦି ପିଲା ମୋର ଚଷମା ପିନ୍ଧିଲା ତାହେଲେ ଜୀବନ ସାରା ତାକୁ ଚଷମା ପିନ୍ଧିବା ପାଇଁ ପଡେ, କିମ୍ବା କିଛି ଦିନ ଯଦି ମୋ ପିଲା ଚଷମା ନ ପିନ୍ଧୁଛି ତାହେଲେ ତାର ଆଖି ଆପେ ଆପେ ଭଲ ହୋଇଯାଏ। ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଯଦି ଚକ୍ଷୁର ଦୋଷ ଥାଇ ପିଲାମାନଙ୍କୁ ଚଷମା ପିନ୍ଧିବା ପାଇଁ ନ ଦିଆଯାଏ ତେବେ ଆଖିର ସ୍ନାୟୁ ଦୁର୍ବଳ ହୋଇଯାଏ ଓ ଆସ୍ତେ ଆସ୍ତେ ଅଚଳ ହୋଇଯାଇଥାଏ। ଆଜିକାଲି ପିଲାମାନେ ଆମେ ଦେଖୁ ଯେ ବହୁତ ବାହାର ଜିନିଷ ଖାଇବା ପାଇଁ ପସନ୍ଦ କରନ୍ତି। ସବୁଜ ରଙ୍ଗର ପନିପରିବା ତାଙ୍କର ଆହାର ଭିତରେ ନଥାଏ, ଏଥିରୁ ବହୁ ଭାଗରେ ଭିଟାମିନ୍ ଡେଫିସିଏନ୍ସି ରହିଥାଏ। ଭିଟାମିନ୍ ଅଭାବରୁ ଆଖିରେ ଅନ୍ଧାର କଣା, ଶୁଷ୍କ ଆଖି ବା ଡ୍ରାଏ ଆଇ, ସ୍ୱସ୍ଥ ପଟଳ ବା କେରାଟୋମେଲେସିଆ ହୋଇଥାଏ। ଏଣୁ ଭିଟାମିନ୍ ଜାତୀୟ ପନିପରିବା ଯେପରିକି ଶାଗ, ଚୁନା ମାଛ, କ୍ଷୀର, ଅଣ୍ଡା, ଅମୃତଭଣ୍ଡା ଇତ୍ୟାଦି ଖାଇବା ନିହାତି ଆବଶ୍ୟକ।
1: ଶିଶୁଙ୍କ ଆଖିର ଯତ୍ନ ଏ ସମ୍ପର୍କରେ କହିଲେ ଡାକ୍ତର ସଂଘମିତ୍ରା କାନନଙ୍କୁ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫିନ୍ଟେକ୍ କ୍ଷେତ୍ରରେ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026 କଲେ ଉଦ୍ଘାଟନ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ଏକ ଦୃଢ଼ ପ୍ରତିବେଶୀ ଭାବେ ପ୍ରଦାନ କରିଆସିଛି ସହଯୋଗ। ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ବିଶ୍ୱ ପାରା ତୀରଚାଳନା ପ୍ରତିଯୋଗିତାରେ ମିଳିତ ବର୍ଗରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ ଭାରତୀୟ ଯୋଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଫିନ୍ଟେକ୍ କ୍ଷେତ୍ରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026 ଉଦ୍ଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ଭାରତର ଫିନ୍ଟେକ୍ କ୍ଷେତ୍ରରେ ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ୟୁପିଆଇ ଏକ ସର୍ବୋକୃଷ୍ଟ ଗ୍ରହଣୀୟ ମାଧ୍ୟମ। ଅଗଷ୍ଟ ମାସରେ ୟୁପିଆଇ ମାଧ୍ୟମରେ 24 ବିଲିୟନ୍ରୁ ଅଧିକ ଆର୍ଥିକ କାରବାର ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ୟୁପିଆଇ ସମ୍ପର୍କିତ ଏକ ବକ୍ତବ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଏବେ ୟୁପିଆଇର ବ୍ୟାପକତା ପରିଲକ୍ଷିତ ହୋଇଛି। ଶ୍ରୀ ମାକ୍ରୋନ୍ କହିଥିଲେ ୟୁପିଆଇ ଏକ ସଭ୍ୟତାର କାହାଣୀ ପରିପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି 11 ଦେଶରେ ୟୁପିଆଇ ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହେଉଛି। ଅନ୍ୟ ପ୍ରବାସୀ ଭାରତୀୟ ବହୁଳ ଅଞ୍ଚଳରେ ବାଣିଜ୍ୟ କାରବାରକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆର୍ଥିକ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସମ୍ପୃକ୍ତ ଅଂଶୀଦାରଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିଶ୍ୱସ୍ତରରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସମନ୍ୱିତ ହେବା ଦ୍ୱାରା ପରିବାରକୁ ପାଣ୍ଠି ହସ୍ତାନ୍ତର ଉଲ୍ଲେଖନୀୟ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଶ୍ରୀଲଙ୍କାର ପ୍ରବାସୀ ଭାରତୀୟ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। କଲମ୍ବୋଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ ବେଳେ ଶ୍ରୀ ସିଂହ ଏହା କହିଛନ୍ତି। ସେ କହିଛନ୍ତି ସଙ୍କଟ ସମୟରେ ଶ୍ରୀଲଙ୍କା ସହିତ ଭାରତ ସବୁବେଳେ ଦୃଢ଼ ପ୍ରତିବେଶୀ ଭାବେ ଦାୟିତ୍ୱ ନିର୍ବାହ କରିଛି। ଦ୍ୱିପାକ୍ଷିକ ସମ୍ପର୍କ ଇତିହାସ, ସଂସ୍କୃତି ଏବଂ ବିଶ୍ୱାସ ଉପରେ ଆଧାରିତ। ଏହି ଅବସରରେ ଶ୍ରୀ ସିଂହ ଭାରତର ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ବିଶ୍ୱ ଅର୍ଥନୈତିକ ଆହ୍ୱାନ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତ 7.8% ଅଭିବୃଦ୍ଧି ହାର ହାସଲ କରିଛି। ଗତ 12 ମଧ୍ୟରେ 38 ଦେଶ ସହ ଭାରତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି, ସେଥିମଧ୍ୟରେ 8 ପ୍ରମୁଖ ରାଷ୍ଟ୍ର ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନ୍ତର୍ଭୁକ୍ତ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଏହାଦ୍ୱାରା ୟୁରୋପୀୟ ସଂଘ ବଜାରକୁ ଭାରତୀୟ ସାମଗ୍ରୀର

ବେଶ ଅତ୍ୟନ୍ତ ସହଜ ଓ ସୁଗମ ହୋଇପାରିଛି। ବୈଷୟିକ ସ୍ତରରେ ଭାରତର ବର୍ଦ୍ଧିତ କୂଟନୈତିକ ସମ୍ପର୍କ ଏବଂ ଆର୍ଥିକ କ୍ଷମତାକୁ ଏହା ପ୍ରତିଫଳନ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶ୍ରୀଲଙ୍କାକୁ ତିନିଦିନିଆ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଗସ୍ତରେ ଯାଇ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ କଲମ୍ବୋଠାରେ ପହଞ୍ଚିଥିଲେ। ସେଠାରେ ଶ୍ରୀଲଙ୍କା ପ୍ରତିରକ୍ଷା ଉପମନ୍ତ୍ରୀ ଅବସରପ୍ରାପ୍ତ ମେଜର ଜେନେରାଲ ଅରୁଣା ଜୟଶେଖର ଶ୍ରୀ ସିଂଙ୍କୁ ସ୍ୱାଗତ କରିଥିଲେ। ଓଡ଼ିଶା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଭିତ୍ତିଭୂମି ନିବେଶ ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଇ ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତ ଏବଂ କୁଏତ ବିଭିନ୍ନ କ୍ଷେତ୍ରରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ସହମତ ହୋଇଛନ୍ତି। କୁଏତଠାରେ ଗତକାଲି ଅଷ୍ଟମ ଭାରତ କୁଏତ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଶ୍ୱିନୀ ମହାଜନ ଏବଂ କୁଏତର ବୈଦେଶିକ ମନ୍ତ୍ରଣାଳୟ ଏସୀୟ ବ୍ୟାପାର ସହ ବୈଦେଶିକ ମନ୍ତ୍ରୀ ନୱାଖ ଅବଦୁଲ ଲାତିଫ୍ ସୁଲେମାନ ଅଲ୍ ଅହମ୍ମଦ ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଉଭୟ ପକ୍ଷ ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କ ତଥା ବାଣିଜ୍ୟ ନିବେଶ ପ୍ରତିରକ୍ଷା ସୁରକ୍ଷା ଶକ୍ତି ପ୍ରଯୁକ୍ତିବିଦ୍ୟା କୃଷି ସ୍ୱାସ୍ଥ୍ୟ ସଂସ୍କୃତି ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଘନିଷ୍ଠ କରିବା ନେଇ ମତ ବିନିମୟ କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରତିଯୋଗିତାର ଚାପକୁ ପ୍ରଦର୍ଶନରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରତିପକ୍ଷଙ୍କୁ ଏକ ସୁଯୋଗ ଭାବେ ଲକ୍ଷ୍ୟ ରଖି ତାହାକୁ ସଫଳତାରେ ପରିଣତ କରିବାକୁ ଶ୍ରୀ ମାଣ୍ଡବ୍ୟ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଉତ୍କର୍ଷ ହାସଲ ଲାଗି ସରକାର କ୍ରୀଡ଼ାବିତ୍ଙ୍କ ପାଇଁ ନୂତନ ମାର୍ଗ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଦଳକୁ ଗସ୍ତ ସମ୍ବର୍ଦ୍ଧନା ପ୍ରଦାନ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ମନୋନୀତ 503 ଜଣ ସଦସ୍ୟଙ୍କ ମଧ୍ୟରୁ 300ରୁ ଅଧିକ ଖେଳାଳି ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ କ୍ରୀଡ଼ାର ବ୍ୟାପକତା ଏବଂ ଯୁବ ପ୍ରତିଭାଙ୍କ ଅଂଶଗ୍ରହଣକୁ ଏହା ପ୍ରତିପାଦନ କରୁଛି। 2036 ସୁଦ୍ଧା ଭାରତକୁ ବିଶ୍ୱ କ୍ରୀଡ଼ା ମଞ୍ଚରେ ଏକ ପ୍ରତିଷ୍ଠିତ ରାଷ୍ଟ୍ର ଭାବେ ପରିଗଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆଗାମୀ ଦଶନ୍ଧି ଯୋଜନାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ 36,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଆସନ୍ତା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଜାପାନରେ ଅନୁଷ୍ଠିତ ହେବ। ଆମେରିକା ଏବଂ ଇରାନ୍ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଥିବାରୁ ପଶ୍ଚିମ ଏସିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ 2 ଦିନ ମଧ୍ୟରେ ଆମେରିକୀୟ ଯୁଦ୍ଧ ଜାହାଜ ଉପରେ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପ୍ରତିଆକ୍ରମଣ କରିଥିବା ୱାଶିଂଟନ୍ କହିଛି। ଇରାନ୍ର 5ଟି ଅଶୋଧିତ ତୈଳ ଟ୍ୟାଙ୍କରକୁ ବ୍ୟାପକ କ୍ଷତି ପହଞ୍ଚିଛି ବୋଲି ଆମେରିକା ସେନା କହିଛି। ଏହାର ପ୍ରତିଶୋଧ ସ୍ୱରୂପ ଜୋର୍ଡାନ୍ସ୍ଥିତ ଆମେରିକୀୟ ଘାଟିଗୁଡ଼ିକ ଉପରେ ଇରାନ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡର ଇରାନ୍ କ୍ଷତିଗ୍ରସ୍ତ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ଆଜି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଆଡମିରାଲ ସ୍ୱାମୀନାଥନ ରୟାଲ ଅଷ୍ଟ୍ରେଲିଆନ ନୌସେନାର ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ପ୍ରମୁଖ ତାଲିମ ପ୍ରତିଷ୍ଠାନ ତଥା ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରୟାଲ ନ୍ୟୁଜିଲାଣ୍ଡ ନୌସେନାର କର୍ମଚାରୀ ତଥା ବୃତ୍ତିଗତ ସାମରିକ ଶିକ୍ଷା ଗ୍ରହଣ କରୁଥିବା ଅଧିକାରୀଙ୍କ ସହ ମଧ୍ୟ ଗସ୍ତ ଅବସରରେ ଆଡମିରାଲ ସ୍ୱାମୀନାଥନ ଭାବ ବିନିମୟ କରିବାର ସମ୍ଭାବନା ରହିଛି। ନୂଆଦିଲ୍ଲୀଠାରେ ପୁନଃ ବିକଶିତ ନେହେରୁ ପ୍ଲାନେଟୋରିୟମ୍ ଗତକାଲି ଉଦ୍ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ପିଏମ୍ଏମ୍ଏଲ୍ ଯୋଜନା ଅଧୀନରେ ଏହି ପ୍ଲାନେଟୋରିୟମ୍ର ଆଧୁନିକୀକରଣ କରାଯାଇଛି। ଜ୍ୟୋତିର୍ବିଜ୍ଞାନକୁ ପ୍ରୋହାହନ ଏବଂ ବିଜ୍ଞାନ ଯୋଗାଯୋଗ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନେଇ ଜନସାଧାରଣଙ୍କ ସହଭାଗିତା ଲକ୍ଷ୍ୟରେ ଏହି ଆଧୁନିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ପିଏମ୍ଏମ୍ଏଲ୍ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ପିଏମ୍ଏମ୍ଏଲ୍

ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନି କହିଛନ୍ତି, ଦେଶର ଛାତ୍ରଛାତ୍ରୀ, ଯୁବବର୍ଗ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ମନୋଭାବକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ନେହେରୁ ପ୍ଲାନେଟୋରିୟମ୍ ଏକ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ବିପଦ ସଂକୁଳ ତଥା ଅସୁରକ୍ଷିତ ଆବାସସ୍ଥଳୀଗୁଡ଼ିକ ବିରୁଦ୍ଧରେ ଦିଲ୍ଲୀ ମହାନଗର ନିଗମ ତରଫରୁ ଅଭିଯାନକୁ ଜୋରଦାର କରାଯାଇଛି। ଆବାସସ୍ଥଳୀଗୁଡ଼ିକର ଚିହ୍ନଟ କରିବା ସହ ବିପଦ ସ୍ତର ନିର୍ଦ୍ଧାରଣ ଆଧାରରେ ସେଗୁଡ଼ିକୁ ବନ୍ଦ କିମ୍ବା ଭାଙ୍ଗିବା ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ମେୟର ପ୍ରବେଶ ୱାହି ଏବଂ ମହାନଗର ନିଗମ କମିଶନର ସଞ୍ଜୀବ ଖିରୱାଦ ସବୁ ଆଞ୍ଚଳିକ ଉପକମିଶନରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହି ଆବାସସ୍ଥଳୀଗୁଡ଼ିକର ଅନୁମୋଦନ ତଥା ଅନ୍ୟାନ୍ୟ ନଥିପତ୍ର ଯାଞ୍ଚ କରିବାକୁ କୁହାଯାଇଛି। ବିଶ୍ୱ ପାରାତୀର ଚାଳନା ପ୍ରତିଯୋଗିତାର ମିଳିତ ବର୍ଗରେ ଭାରତର ଭାବନା ଏବଂ ହରବିନ୍ଦର ସିଂହ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ। ଗୁଜରାଟର ଅହମ୍ମଦାବାଦଠାରେ ଏହି ଯୋଡ଼ି ଚୀନ୍ ପ୍ରତିପକ୍ଷଙ୍କୁ ଭେଟିବେ। ପାରା କମ୍ପାଉଣ୍ଡ ବ୍ୟକ୍ତିଗତ ମହିଳା ବର୍ଗରେ ଭାରତର ଶୀତଲ ଦେବୀ ଏବଂ କାଜାଖସ୍ତାନର ଆଇଜାଦା ସୈଦାନଙ୍କ ମଧ୍ୟରେ ମୁକାବିଲା ହେବ। ପାରା କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତୀୟ ଖେଳାଳି ବ୍ରୋଞ୍ଜ ପଦକ ପାଇଁ ଇରାକ ପ୍ରତିପକ୍ଷଙ୍କ ସହ ଆଜି ମ୍ୟାଚ୍ ଖେଳିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫିନ୍ଟେକ୍ କ୍ଷେତ୍ରରେ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026କୁ କଲେ ଉଦ୍ଘାଟନ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ଏକ ଦୃଢ଼ ପ୍ରତିବେଶୀ ଭାବେ ପ୍ରଦାନ କରିଆସିଛି ସହଯୋଗ। ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ବିଶ୍ୱ ପାରା ତୀର ଚାଳନା ପ୍ରତିଯୋଗିତାର ମିଳିତ ବର୍ଗରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା। କାର୍ଯ୍ୟକ୍ରମ ସାନ୍ତାଳି ଆଖଳା।

ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। ଗାଇଛନ୍ତି ଯୁଗଳକଣ୍ଠରେ ଶିଳ୍ପୀ ଅରବିନ୍ଦ ଓ ରୂପାଲୀ। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗଡ଼।

ସୁଗମ ସଙ୍ଗୀତ ଶୁଣିଲେ। ଯୁଗଳକଣ୍ଠରେ ଶିଳ୍ପୀ ଥିଲେ ଅରବିନ୍ଦ ଓ ରୂପାଲି। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର କେତେ ଶୁଣିବା।
1: ହ୍ୟାଲୋ,
2: ନମସ୍କାର,
1: ହଁ ସୁବଲ ଭାଇ, ଆପଣଙ୍କ ଅଞ୍ଚଳରେ ବର୍ଷାର ପରିମାଣ ଅଧିକା ହଉଛି, ସେଥିପାଇଁ ପ୍ରାୟ ସବୁ ଭାଇରାଲ ଜ୍ୱର। ଏବେ ଚାଷୀ ଭାଇ ମାନଙ୍କର ଯୋଉ ଚାଷ ଉପରେ କଣ ସବୁ କେମିତି ଚାଲିଛି, କେମିତି କଣ ଅଛନ୍ତି ଚାଷୀ ଭାଇ ମାନେ କୁହନ୍ତୁ।
2: ଚାଷ କାମ ତ ସବୁ ଠିକ ଚାଲିଛି ଆଜ୍ଞା। ଏବେ ଆଉ ଆମର ଧାନ ଚାଷରୁ ତ ସେ ଆମର ଯେ ଅନା ମୁନା ଘାସ ଗୁଡାକ ସବୁ ଚାଷ ଚାଲିଛି।
1: ଆଚ୍ଛା,
2: ଔଷଧ ମରା ଲାଗୁଛି, କୁଞ୍ଚି ପୋକର ଯେତେବେଳେ ଯେନ୍ ଜିନିଷ ଲାଗୁଛି ସେଟା ସବୁ ତ ଚାଲିଛି ଆଜ୍ଞା।
1: ଆଚ୍ଛା, ତେବେ ମୋଟାମୋଟି ଭାବରେ ଆପଣଙ୍କ ଅଞ୍ଚଳରେ ଚାଷବାସ ବହୁତ ଭଲ ହେଇଛି?
2: ଆଜ୍ଞା ଆଜ୍ଞା, ହେଇଛି ଆଜ୍ଞା।
1: ହେଲା କଥା ସୁବଲ ଭାଇ, ତେବେ ଆପଣଙ୍କର ଜ୍ୱର ହେଇଛି ଆଉ ମେଡିସିନ ଖାଇଛନ୍ତି?
2: ଆଜ୍ଞା।
1: ଜ୍ୱର ପରିମାଣ କେମିତି?
2: କମୁଛି ଆଜ୍ଞା, ମେଡିସିନ ଖାଉଛେ ତ।
1: ହଁ ହଁ ହଁ,
2: ଡାକ୍ତର ଦେଖେଇକରି।
1: ତେବେ ଜାରି ରଖନ୍ତୁ ଆପଣଙ୍କର ଔଷଧ ଖିଆ, ଯତ୍ନ ନିଅନ୍ତୁ ନିଜର। କୁହନ୍ତୁ ତେବେ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଠିକ ଅଛି, ତେବେ ସୁବଲ ଭାଇ ଭଲରେ ଥାନ୍ତୁ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ,
2: ଧନ୍ୟବାଦ ସାର, ନମସ୍କାର
1: ନମସ୍କାର।

0: হ্যালো, নমস্কার,
1: ସାର୍ ସନ୍ତୋଷୀ ସାହ କହୁଥିଲି ବାରିପଦା ଗଞ୍ଜାଲି ୱାର୍ଲିଙ୍ଗରୁ।
0: କେମିତି ଅଛନ୍ତି ସନ୍ତୋଷୀ ଭଉଣୀ?
1: ସାର୍ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି।
1: ଟେନ୍ କ୍ଲାସ୍?
0: ହଁ, କ୍ଲାସ୍ 10ରେ ପଢାପଢି ସରିଲା ପରେ ଭବିଷ୍ୟତରେ ଲକ୍ଷ୍ୟ
1: ସାର୍
0: ମୁଁ
1: ଭବିଷ୍ୟତରେ ସାର୍ ଟିଚରରେ ଲକ୍ଷ୍ୟ ଅଛି ସାର୍, ସଙ୍ଗୀତ ଟିଚର।
0: ସଙ୍ଗୀତ ଟିଚର,
1: ଆଜ୍ଞା ସାର୍।
0: ମ୍ୟୁଜିକ୍ ଟିଚର ହେଲା ପରେ ପ୍ରଥମେ କାହାକୁ ସଙ୍ଗୀତ ଶିଖେଇବ ବୋଲି ମନସ୍ଥ କରିଛ କି କିଛି?
1: ଆଜ୍ଞା, ଯିଏ ଶିଖିଲେ ସମସ୍ତଙ୍କୁ ଯିଏ ଶିଖିବାକୁ ଆଗ୍ରହ ତମେ ତାକୁ ଶିଖେଇବ।
0: ନିଜ ବାପା ମାଙ୍କୁ ଶିଖେଇବନି?
1: ଆଜ୍ଞା, ସମସ୍ତଙ୍କୁ ଶିଖେଇବେ, ପୁଅମାନଙ୍କୁ ବି ଛୁଆମାନଙ୍କୁ।
0: ଆଜି ଏ ଗୁରୁ ତୁମକୁ ଶିଖେଇଛନ୍ତି, ତାଙ୍କୁ
1: ଆଜ୍ଞା
0: ତାଙ୍କୁ ବି ଶିଖେଇବ?
1: ଆଜ୍ଞା, ଯଦି ଆଗ୍ରହ କରିବେ ସେମାନଙ୍କୁ ବି ଶିଖେଇବେ।
0: ଆଚ୍ଛା, ତାମାନେ ନିଜ ଗୁରୁଙ୍କ ଠାରୁ ଆହୁରି ଉପରକୁ ଯିବା ପାଇଁ ଇଚ୍ଛା ଅଛି ସନ୍ତୋଷୀ ଭଉଣୀ? ବହୁତ ବଢିଆ କଥା। ତେବେ ସନ୍ତୋଷୀ ଭଉଣୀ, କୁହ କଣ ଶୁଣିବା ପାଇଁ ଚାହୁଁଛ ହେଲୋ ବାରିପଦା କାର୍ଯ୍ୟକ୍ରମ? କାହାକୁ ଉତ୍ସର୍ଗ କରିବା ପାଇଁ ଇଚ୍ଛା ଅଛି?

0: ହ୍ୟାଲୋ।
1: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର।
1: ମୁଁ ଗୋଲକ ଭାଇ ପ୍ରଧାନ କହୁଥିଲି, ବରଗଡ଼ରୁ କହୁଥିଲି। ଆଜ୍ଞା
0: ବରଗଡ଼ ଜିଲ୍ଲାରୁ କେଉଁ ଗାଁରୁ କହୁଛନ୍ତି ଗୋଲକ ଭାଇ?
1: ବରଗଡ଼ ଟାଉନରୁ।
0: ଆଚ୍ଛା ଗୋଲକ ଭାଇ, କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା।
0: କ'ଣ କରନ୍ତି ଗୋଲକ ଭାଇ?
1: ମୁଁ ଅଛି, ଗୋଟେ ପ୍ରାଇଭେଟ କମ୍ପାନୀରେ ଅଛି କାମ।
0: ଆଚ୍ଛା, ଯାହା ବି ସବୁ କରୁଛନ୍ତି ସେଥିରେ ଆପଣଙ୍କ ଉପରେ କେତେ ଜଣ ମାନେ ନିର୍ଭର କରନ୍ତି
1: ନାଇଁ
0: କୁହନ୍ତୁ?
1: ସେମିତି କିଛି ନାହିଁ, ଆମର ତ ଗୋଟେ ଜଏଣ୍ଟ ଫ୍ୟାମିଲି ଅଛି, ମେମ୍ବର ହିସାବ କଲେ ତ 10 ଜଣ ଖଣ୍ଡେ ଅଛନ୍ତି
0: ଆଚ୍ଛା।
1: ଗୋଟେ ଫ୍ୟାମିଲିରେ। ସମସ୍ତେ ସମସ୍ତଙ୍କର ଅଛି, ଭାଇ ମାନେ ଅଛନ୍ତି, ସାନ ଭାଇ ମାନେ।
0: ତେବେ ଆପଣ ଯୌଥ ପରିବାରରେ ରହିଛନ୍ତି,
1: ହଁ ହଁ
0: ବହୁତ ବଢ଼ିଆ କଥା। ଆଜି ଯୁଗରେ ଯୌଥ ପରିବାର ପ୍ରାୟ ବିରଳ, ବହୁତ କମ
1: ହଁ
0: ଦେଖିବା ପାଇଁ ମିଳେ। ଏବେ ଆପଣମାନେ ଯୌଥ ପରିବାରରେ ଅଛନ୍ତି, ଆରାମରେ ରହିଛନ୍ତି, ଶାନ୍ତିରେ ରହିଛନ୍ତି, ବହୁତ ଧନ୍ୟବାଦ।
1: ଆଜ୍ଞା।
0: କୁହନ୍ତୁ ତେବେ ଗୋଲକ ଭାଇ, କ'ଣ ଶୁଣେଇବ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଗୋଟେ ଓଡ଼ିଆ ସିନେମା ଅଛି, ବିଲୁ ମଙ୍ଗଳ,
0: ବିଲୁ ମଙ୍ଗଳ ଗୀତଟି କ'ଣ?
1: ସେଥିରେ ଗୀତ ଅଛି, କହ ମନ ଆରେ ମଙ୍ଗଳ।
0: ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କୁହନ୍ତୁ?
1: ସମସ୍ତଙ୍କୁ, ଯେତିକି ଆମର ଆକାଶବାଣୀ ସ୍ପେଶିଆଲି ଆପଣଙ୍କୁ, ଆପଣଙ୍କ ଷ୍ଟାଫ ଯେତିକି ଅଛନ୍ତି।
0: ଆଚ୍ଛା, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଠିକ୍ ଅଛି, ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦର କହୁଛି। ହ୍ୟାଲୋ
1: ସାର୍ ନମସ୍କାର।
0: ନମସ୍କାର
1: ସାର୍, ଶୁଭସ୍ମିତା କହୁଥିଲି କଟକରୁ। ଆଜ୍ଞା, କଟକ ଡିଷ୍ଟ୍ରିକ୍ଟରୁ।
0: ଆଚ୍ଛା, କଟକ ଜିଲ୍ଲା ଗାଁ ନାମ କ'ଣ?
1: ଆଜ୍ଞା, ଗାଁ ନାଁ 42 ମୌଜା ଦେଉକୁଦ।
0: ଆଚ୍ଛା, 42 ମୌଜା।
1: ଆଜ୍ଞା,
0: ଶୁଭସ୍ମିତା ଭଉଣୀ କ'ଣ କରନ୍ତି ଆପଣ? ଆଚ୍ଛା, ଭବିଷ୍ୟତରେ କ'ଣ କିଛି ଲକ୍ଷ୍ୟ ଥିଲା? ସେଇଟା ଅଧାରୁ ରହିଗଲା ନା ପୂରଣ ହେବା ପାଇଁ ଯାଉଛି ନା କେମିତି, ସେ ବିଷୟରେ ଟିକେ କୁହନ୍ତୁ।
1: ଆଜ୍ଞା ସାର୍, ଇଚ୍ଛା ତ ବହୁତ କିଛି ଥିଲା, ଅଧିକ କିଛି ପାଠ ପଢିବାକୁ, ଲାଇଫ କିଛି କରିବାକୁ, କିନ୍ତୁ ସେଇଟା ହେଇପାରିଲାନି। ସବୁ ସିଚୁଏସନ ଆମ ହାତରେ ନଥାଏ ନା, କିଛି ନା ଫ୍ୟାମିଲି ଉପରେ ବି ଡିପେଣ୍ଡ କରେ।
0: ଆଚ୍ଛା, ତେବେ ପରିବାରର କିଛି ସେମିତି ଅସୁବିଧା ଯୋଗୁଁ ଆପଣ ଆଉ ନିଜର ଲକ୍ଷ୍ୟକୁ ପୂରଣ କରିପାରିଲେ ନାହିଁ। ବର୍ତ୍ତମାନ ଯଦି ଚେଷ୍ଟା କରାଯାଏ ନିଜ ପରିବାରର ସାହାଯ୍ୟ ନେଇ ହଉ ବା ଅନ୍ୟ କାହାରି ସାହାଯ୍ୟ ନେଇକି ହଉ, ତେବେ ଆପଣଙ୍କ ଲକ୍ଷ୍ୟ କ'ଣ କଲେ ଯାହାକି ପୂରଣ ହେଇପାରିବ ବୋଲି ଭାବୁଛନ୍ତି? ଏବେଠୁ ଯଦି ଆରମ୍ଭ କରାଯାଏ,
1: ପାଠପଢା ଆରମ୍ଭ କରିବି, ଯୋଉଟାକି ମୁଁ 10th ରୁ ଛାଡ଼ିବି।
0: ଆଚ୍ଛା,
1: ତାପରେ କିଛି ହେଇପାରିବ।
0: ହଁ, ପାଠ ହଉଛି ମୂଳ ଦୁଆ। ଯଦି କୌଣସି କାମ କରି

0: ପାଇଁ ଚାହୁଁଛନ୍ତି, ଆପଣ ଯାହା ବି ହୁଅନ୍ତୁ ଜଣେ ସିଙ୍ଗର ହେବା ପାଇଁ ହେଲେ ବି ଆପଣଙ୍କର ପାଠ ତ ନିଶ୍ଚିତ ଭାବରେ ଆବଶ୍ୟକ। ମେଟ୍ରିକ ପରେ ଛାଡ଼ିଛନ୍ତି ନା ମେଟ୍ରିକ ପୂର୍ବରୁ ଛାଡ଼ିଛନ୍ତି? ମେଟ୍ରିକ ପରେ ଛାଡ଼ିଛନ୍ତି ମାନେ ଯଦି ଆପଣ ଯେକୌଣସି ରାସ୍ତାରେ ଯିବା ପାଇଁ ଚାହୁଁଛନ୍ତି, ଯେମିତିକି ଧରାଯାଉ ଜଣେ ଗାୟିକା ହେବା ପାଇଁ ଯଦି ଇଚ୍ଛା ଥାଏ, ନିଶ୍ଚିତ ଭାବରେ ତା ପାଇଁ ସ୍ୱତନ୍ତ୍ର କୋର୍ସ ମଧ୍ୟ ଅଛି। ଧରାଯାଉ ଅଧ୍ୟାପକଟେ ହେବା ପାଇଁ ଚାହୁଁଛନ୍ତି ବା ଶିକ୍ଷୟିତ୍ରୀ ହେବା ପାଇଁ ଚାହୁଁଛନ୍ତି, ତା ପାଇଁ ମଧ୍ୟ ରାସ୍ତା ରହିଛି। ସେଥିପାଇଁ ଅନେକ ପରିଶ୍ରମ ଦରକାର ନା କ'ଣ? ଠିକ୍ ନିଶ୍ଚିତ, ଆପଣ ତ ଏକା ପଢ଼ିପାରିବେ ବା କିଛି କରିପାରିବେ, କିନ୍ତୁ ତା ପୂର୍ବରୁ ଅନେକ କିଛି ସହିବା ଦରକାର ଅନ୍ୟମାନେ ମଧ୍ୟ, କାରଣ ସମୟ ସେଥିରେ ଦେବା ଦରକାର, ନଚେତ୍ କିଛି ହେବନି। ଶୁଭସ୍ମିତା ଭଉଣୀ କୁହନ୍ତୁ, କ'ଣ ଶୁଣିବା ହେଲା ଗରିବ କାର୍ଯ୍ୟକ୍ରମରୁ?
1: ଆଜ୍ଞା ସାର୍, ତ ମୁଁ ଫାର୍ଷ୍ଟ ଟାଇମ୍ କଲ୍ କରିଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆପଣଙ୍କ ଜଣେ ରେଗୁଲାର ଲିସନର ଅଛି ମାମା ମିଶ୍ର ବୋଲି,
0: ଆଚ୍ଛା,
1: ସେ ହିଁ ମୋତେ ନମ୍ବର ଦେଇଥିଲା। ଆକ୍ଚୁଆଲି ସେ ହେଉଛି ମୋ ନାନା, ତାକୁ ଏ ଗୀତରେ ଡେଡିକେଟ୍ କରିବି ଆମେ ମୋ ଭାଇ ଚିନ୍ମୟ ଭାଇଙ୍କୁ। ଗୀତ ହେଉଛି କଣ୍ଢେଇ ଆଖିରେ ଲୁହ ସିନ୍ଦୁର ତ ପର କଲା।
0: କଣ୍ଢେଇ ଆଖିରେ ଲୁହ,
1: ଆଜ୍ଞା
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।

0: ହ୍ୟାଲୋ।
1: ଆଜ୍ଞା ନମସ୍କାର,
0: ନମସ୍କାର।
1: ମୁଁ ରେଡ଼ିଓ ପାର୍ଟନର ଚିତ୍ର ସଂସଦରୁ କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
0: ଆଚ୍ଛା, ରେଡ଼ିଓ ପାର୍ଟନର କେମିତି ଅଛନ୍ତି?
1: ଆଜ୍ଞା ମୁଁ ତ ଏକଦମ ବଢିଆ ଅଛି ଆଜ୍ଞା, ଆପଣ କେମିତି ଅଛନ୍ ଆଜ୍ଞା?
0: ମୁଁ ମଧ୍ୟ ଭଲ ଅଛି। ଆପଣଙ୍କ ଅଞ୍ଚଳରେ କେତେ ପରିମାଣରେ ଏ ଯେଉଁ ବର୍ଷା ହେଉଛି ବା ବନ୍ୟା ହେଇଛି
1: ତ
0: ନାଇଁ?
1: ହେଲା ଆଜ୍ଞା, ଜବର ହେଲା ଆଜ୍ଞା, ରାତି ଦିନ ଜଳି ବର୍ଷା ହେଇଗଲା ଆଜ୍ଞା, କାଲି ତ ବର୍ଷା କମିଛି ଆଜ୍ଞା ଟିକେ।
0: ତେବେ ଆପଣଙ୍କ ଅଞ୍ଚଳରେ ବନ୍ୟା ହେଇଥିବ?
1: ନା ଆଜ୍ଞା, ଆମ ଆଡେ ବନ୍ୟା ତ ହେଇନି ଆଜ୍ଞା, ବର୍ଷା ହଉଛି ଯେ ବେଶୀ ହେଇନି, ଖାଲି ଟିପ୍ ଟିପ୍ ବର୍ଷା ହଉଛି ଆଜ୍ଞା।
0: ଆଚ୍ଛା, ବର୍ଷା ଜୋର ହେଇନି ତେବେ ବନ୍ୟା କେମିତି ହବ?
1: ହଁ
0: ସେମିତି ବି ହୁଏ କି ଯେ ବର୍ଷା ହେଇନଥିବ ବନ୍ୟା ବି ହବ, ଯେମିତି କି ଉପର ମୁଣ୍ଡରେ ପାଣି ଛାଡ଼ିଦେବା, ସେମିତି ବି
1: ନାଇଁ
0: ହୁଏ କି
1: ଆଜ୍ଞା,
0: ଆପଣଙ୍କ
1: ଆମ
0: ଅଞ୍ଚଳରେ?
1: ଏପଟେ ତ ସେ ଡ୍ୟାମ୍ ତ ଆମର ଗାଁ ଏରିଆରେ ଟିକେ ନାହିଁ ଆଜ୍ଞା, ଏବଂ ଇନେ 20 କିଲୋମିଟର ଖଣ୍ଡେ ଦୂରିଆରେ ଅଛି ଆମର ସେ ଡ୍ୟାମ୍ଟା।
0: ଆଚ୍ଛା, ସେ ଡ୍ୟାମ୍ରେ ପାଣି କେତେ ଅଛି?
1: ପାଣି ବହୁତ ଅଛି ଆଜ୍ଞା,
0: ଯଦି ପାଣି ଛାଡ଼ି ଦିଆଯାଏ ତେବେ ବନ୍ୟା ହେଇଯିବ?
1: ହଁ ହେଇଯିବ ଆଜ୍ଞା, ନେପାଳ ଭଳିଆ ହେଇଯିବ ଆଜ୍ଞା।
0: ତେବେ ବହୁତ ବିପଦପୂର୍ଣ୍ଣ ଅବସ୍ଥା,
1: ହଁ ଆଜ୍ଞା,
0: ତେବେ ସାବଧାନରେ ରହୁଥିବେ।
1: ହଁ ଆଜ୍ଞା,
0: କୁହନ୍ତୁ ତେବେ ଚିତ୍ରସେନ ଭାଇ କଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ଏଟା ହଉଛି ଫାଗୁନ ଚଳଚ୍ଚିତ୍ରର। ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କହିଦିଅନ୍ତୁ।
1: ଆଜ୍ଞା, ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ଅଛନ୍ ମନୋଜ ପଟେଲ, ଶ୍ୟାମା ସାଗର ସାହୁ, ଶ୍ୟାମାଞ୍ଚଳ ସାଗର, ପଙ୍କଜ ମିଶ୍ର, ମୋନା ପଣ୍ଡା, କରମ ସାନି ସାହୁ, ନାଗ ପାତ୍ର, ପରେଶ ବରୁଆ, ଜୟ ସୀତାରାମ, ଯଶୋବନ୍ତ ପାଇ, ରାଧାକାନ୍ତ ଭୋଇ, ସୁବଲ କୁମାର ସାହୁ।
0: ଆଚ୍ଛା ଆଚ୍ଛା,
1: ହଁ ଆଜ୍ଞା,
0: ଠିକ ଅଛି। ତେବେ ଚିତ୍ରସେନ ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ ଆଜ୍ଞା,
1: ନମସ୍କାର, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଆଜ୍ଞା ମୁଁ ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ସ୍ୱର୍ଣ୍ଣପ୍ରଭା ଭଉଣୀ, କେମିତି ଅଛନ୍ତି ଆପଣ ବରଗଡ଼ ଅଞ୍ଚଳରେ?
1: ମୁଁ ଭଲ ଅଛି ଆଜ୍ଞା। ଆଉ ଆମ ଅଞ୍ଚଳରେ ସବୁ ଭଲ ଅଛି। ବର୍ଷା ତ ପୁରା ଲଗାତାର ହେଉଛି, ଆଉ ଏବେ ଟିକେ ଦିନେ ଦୁଇ ଦିନ ହେବ ଟିକେ ଛାଡ଼ିଛି, ତଥାପି ସନ୍ଧ୍ୟାରେ ରାତିରେ ବର୍ଷା ହେଇଯାଉଛି। ବରଗଡ଼ ଜିଲ୍ଲାରେ ତ ବର୍ଷା ହେଉଛି, ଚାଷୀମାନଙ୍କ ପୁରା ଚାଷରେ ଟିକେ ବ୍ୟାଘାତ ହେଉଛି, ପାଣି ଜମି ଯାଉଛି। ସେ ଯୋଉଠି ପଲ୍ଲା କହିଛନ୍ତି ଗଛ ସବୁ ନଷ୍ଟ ହେଇଯାଉଛି, ସେମିତି କହୁଛନ୍ତି ଚାଷୀମାନେ। ତ
0: ମଝିର 2-4 ଦିନ 8 ଦିନ ଏମିତି ଫାଙ୍କା ରହିଲେ ବି ଚାଷ ବହୁତ ଭଲ ହୁଅନ୍ତା, କିନ୍ତୁ ଏ ତ ପ୍ରତ୍ୟେକ ଦିନ ବର୍ଷା ହେବା ଦ୍ୱାରା ସେମିତି ଟିକେ ଅସୁବିଧା ହେଉଛି ଆଉ।
1: ହଁ, ମଝିରେ ଯଦି ଛାଡି ଯାଆନ୍ତା 2-4 ଦିନ ଟିକେ ଖରା ଖରା କଲେ ସେଇଟା ଶୁଖି ଯାଆନ୍ତା ସେ ପାଣି, ତ ସେମିତି ହଉଛି। ଆଉ
0: ନିହାତି ନିହାତି।
1: କଣ କରିବା, ସେମିତି ତ ବର୍ଷା ହଉଛି ଆଜ୍ଞା। ଆଉ
0: ଆଚ୍ଛା କୁହନ୍ତୁ, ତେବେ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଗୀତ ଶୁଣିବା ଆଜ୍ଞା। ଏବେ ଆମର ଯୋଉ ଭାଦ୍ରବ ମାସ ରବିବାର ଦିନ ଆମର କୁଡ଼ି ଓଷା କରୁଛନ୍ତି,
0: ଆଚ୍ଛା
1: ସେଇଟା ବି ରବିବାର ରବିବାର ମାସ ଯାକ ହୁଏ, ତା ମା ମଙ୍ଗଳାଙ୍କର ପୂଜା ଏକ, ସେଇଟା ଗୋଟେ ଗୀତ ଶୁଣିବା, ମାଙ୍କର ଗୋଟେ ଗୀତ। ଆଉ ସେଇଟା ତପଇତ ମାଙ୍କୁ ପୂଜା କରିକି ସେ ତାଙ୍କର ସବୁ ଭଲ ହେଇଥିଲା, ଯେତେ ତାଙ୍କର ଯେତେ ଦୁଃଖ ପାଇଥିଲେ, ତ ସେ ମାଙ୍କୁ ଡାକିବା ଆଉ ତାଙ୍କ ଭଜନ ଟି ଶୁଣିବା, ସେଇଟା ହେଲା ମା ମଙ୍ଗଳା, ଓଡ଼ିଆ ଚଳଚ୍ଚିତ୍ର ମା ମଙ୍ଗଳା ଗୀତଟା ହେଲା ଆଜ୍ଞା।

0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ସମସ୍ତଙ୍କୁ ଉତ୍ସର୍ଗ କରିବା, ପ୍ରଥମେ ଆପଣଙ୍କୁ, ତାପରେ ଆମ ଯେତେ ଭାଇ ଅଛନ୍ତି ସେ ମା ମଙ୍ଗଳା ସମସ୍ତଙ୍କୁ ରକ୍ଷା କରନ୍ତୁ। ସେ ତାଙ୍କର ପଣତ କାନିରେ ଢାଙ୍କିକି ରଖନ୍ତୁ ସମସ୍ତଙ୍କୁ। ଆମ ରବୀନ୍ଦ୍ର ମେହେର, ଲକ୍ଷ୍ମୀନାରାୟଣ ବାଘ, ମୁରଲୀ ମେହେର, ରାଧାକାନ୍ତ ଭୋଇ, ସୁବଳ କୁମାର ସାହୁ, ଚେତନ ପଟେଲ, ପଙ୍କଜ ମିଶ୍ର, ପ୍ରଶାନ୍ତ ଖମାରୀ, ଜଗତସିଂହପୁର ମୁନା ପଣ୍ଡା, ବାରିପଦାର ବି ସବୁ ଶ୍ରୋତା ଭାଇମାନେ ସମସ୍ତଙ୍କୁ ଏହି ଚଳା ଦେଇଛୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ସାର୍ ନମସ୍କାର।
0: ନମସ୍କାର।
1: ଦାନ୍ତିଆ ମୁହଁରୁ ମାମୁନି କହୁଥିଲି।
0: ଆଚ୍ଛା, ଦାନ୍ତିଆ ମୁହଁରେ କେମିତି ପରିବେଶ ଆପଣଙ୍କର ମାମୁନି ଭଉଣୀ?
1: ପରିବେଶ ଭଲ, ବର୍ଷା ଆସୁଛି ପ୍ରତିଦିନ।
0: ଆଚ୍ଛା, ପ୍ରତ୍ୟେକ ଦିନ ବର୍ଷା ହଉଛି?
1: ପ୍ରତ୍ୟେକ ଦିନ ଥରକୁ ହେଲେ ବି ଆସୁଛି ବର୍ଷା, ଆଜି ବି ହେଇଥିଲା।
0: ଆଚ୍ଛା ଆଚ୍ଛା, ଆପଣ କହୁଥିଲେ ଥରେ ପାଥୋଲୋଜିରେ କୋଉଠି କାମ କରନ୍ତି?
1: ହଁ, ଲ୍ୟାବରେ ଆସିଷ୍ଟାଣ୍ଟ ରୂପେ କାମ କରେ।
0: କୋଉ ସମୟରେ ଯାଇକି ଆପଣ କାମ କରୁଛନ୍ତି?
1: ସକାଳ 8ଟାରୁ ଗୋଟେ।
0: ଆଚ୍ଛା, ତାପରେ
1: ପରଳି ଛୁଆ ଆସନ୍ତି, ଛୋଟ ଛୋଟ ଛୁଆ ମାଆକୁ
0: ଆଚ୍ଛା
1: ଖାଇ ତାଙ୍କୁ ପାଠ ପଢ଼ାଏ।
0: ତେବେ ଆପଣ ନିଜେ ସେ ଯୋଉ କୋର୍ସ କରନ୍ତି ସେସବୁ କରିଛନ୍ତି ନା କେମିତି କଣ କରନ୍ତି?
1: ଡିଏମଏଲଟି କରିଥିଲି।
0: ଆଚ୍ଛା, ଡିଏମଏଲଟି କୋର୍ସ କରିଛନ୍ତି, ତାପରେ ପାଥୋଲୋଜିରେ କାମ କରୁଛନ୍ତି?
1: ଆଜ୍ଞା।
0: ବହୁତ ବଢିଆ। ଆପଣ କୁହନ୍ତୁ ତେବେ କଣ ଶୁଣେଇବ ହେଲୋ କାର୍ଯ୍ୟକ୍ରମରୁ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମତଃ ଆପଣଙ୍କୁ, ସମସ୍ତ ଶ୍ରୋତା ବନ୍ଧୁଙ୍କୁ।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ।

0: ସମୟ ସଂକେତ ଦେଲାଣି ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର 0679225105 ଅପେକ୍ଷାରେ ରହିଲେ। ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦ। ହ୍ୟାଲୋ।

ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମ ହେଲୋ ବାରିପଦା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ପ୍ରଚାର କରୁଛୁ ଲୋକସଙ୍ଗୀତରେ ଚାଙ୍ଗୁ ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ସୁଦର୍ଶନ ନାୟକ ଏବଂ ସାଥୀ କଳାକାର।

ଲୋକସଙ୍ଗୀତରେ ଶୁଣିଲେ ଶିଳ୍ପୀ ସୁଦର୍ଶନ ନାୟକ ସାଥୀଙ୍କ ପରିବେଷିତ ଚାଙ୍ଗୁ ଗୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଭଉଣୀ, ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ସଶକ୍ତ ହେବାର ଆବଶ୍ୟକତା ରହିଛି। ଦେଶର ସାମୂହିକ ବିକାଶ ପାଇଁ ମହିଳାମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବାର ପ୍ରୟୋଜନ ମଧ୍ୟ ରହିଛି, ଯାହାଫଳରେ ମହିଳାମାନେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସମାଜର ପ୍ରଗତିରେ ଆଗେଇ ଯିବେ। ଆଜି ଆମେ ଯାହାଙ୍କୁ ଅତିଥି ରୂପେ ପାଇଛୁ, ସେ ଭଉଣୀ ଜଣେ କର୍ମଜୀବୀ ମହିଳା। କିପରି ନିଜ ପରିବାର, ଚାକିରି ଉଭୟ କ୍ଷେତ୍ରରେ ସାମଞ୍ଜସ୍ୟ ରଖି ଜୀବନକୁ ସୁନ୍ଦର ଭାବେ ବଞ୍ଚିବାରେ ସଫଳ ହୋଇଛନ୍ତି, ସେ ସମ୍ପର୍କରେ ତାଙ୍କ ମୁହଁରୁ ଶୁଣିବା ତାଙ୍କ ସଫଳତାର କାହାଣୀ।

0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ ନିଜର ପରିଚୟ ଦିଅନ୍ତୁ।
1: ମୁଁ ସିପ୍ରା ପଟ୍ଟନାୟକ। ମୁଁ ସରକାରଙ୍କର ରାସ୍ତା ନିର୍ମାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟ କରେ।
0: ଆପଣ ଏହି କ୍ଷେତ୍ରକୁ କେମିତି ଆସିଲେ?
1: ମୁଁ ଯେହେତୁ କମ୍ପ୍ୟୁଟର ଟ୍ରେନିଂ ନେଇଥିଲି, ସରକାର କମ୍ପ୍ୟୁଟର ଯେତେବେଳେ ଇମ୍ପ୍ଲିମେଣ୍ଟ କରିଦେଲେ ସରକାରୀ ଅଫିସ ମାନଙ୍କରେ, ସେତେବେଳେ ତାଙ୍କର ଦରକାର ହେଲା ପରେ ମୁଁ ସେଇଠି ଆପ୍ଲାଏ କରିଥିଲି ଏବଂ ସେଇଠି କାର୍ଯ୍ୟ କରୁଛି ଆଜି ପର୍ଯ୍ୟନ୍ତ କମ୍ପ୍ୟୁଟର ବିଭାଗରେ।
0: ଆପଣ ତ ଜଣେ କର୍ମଜୀବୀ ମହିଳା, ତେବେ ବର୍ତ୍ତମାନ ପରିସ୍ଥିତିରେ ପ୍ରତ୍ୟେକ ମହିଳା ସ୍ୱାବଲମ୍ବୀ ହେବା ଜରୁରୀ କି? କେମିତି ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେଇପାରିବେ ଆପଣ ଭାବୁଛନ୍ତି?
1: ନିଶ୍ଚିତ ଭାବେ ପ୍ରତ୍ୟେକ ମହିଳା ନିହାତି ଭାବେ ସ୍ୱାବଲମ୍ବୀ ହେବା ଦରକାର। ସ୍ୱାବଲମ୍ବୀ ହେବାକୁ ହେଲେ ପ୍ରଥମେ କ'ଣ ଦରକାର? ପ୍ରଥମେ ଶିକ୍ଷା ତା ପାଇଁ ଜରୁରୀ। ଶିକ୍ଷାର ଆଲୋକରେ ଆଲୋକିତ ନହେଲେ ପ୍ରଗତି ଅସମ୍ଭବ। ତେଣୁ ପ୍ରତ୍ୟେକ ମହିଳା ପ୍ରଥମେ ତାଙ୍କୁ ଶିକ୍ଷା ଲାଭ କରିବାର ଅଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ତାହା ଅତ୍ୟନ୍ତ ସହଜ ସୁଗମ ହୋଇପାରିଛି। ପୂର୍ବେ କ'ଣ ହେଉଥିଲା? ନାରୀମାନଙ୍କୁ ଶିକ୍ଷା ଲାଭରୁ ବଞ୍ଚିତ କରାଯାଉଥିଲା। ସେତେବେଳେ ତ ସ୍କୁଲ କଲେଜର ସଂଖ୍ୟା କମ୍ ଥିଲା, ତାପରେ ମଧ୍ୟ ଗମନାଗମନର ସୁବିଧା ଏତେ ବିକାଶ ହେଇନଥିଲା। ସେଥିପାଇଁ ସେମାନଙ୍କୁ ବହୁତ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା। ଯଦି ଉଚ୍ଚଶିକ୍ଷା ଚାହିଁବେ ତେବେ ସହରକୁ ମଧ୍ୟ ଯିବାକୁ ପଡ଼ୁଥିଲା, ଯେଉଁଟାକି ରକ୍ଷଣଶୀଳ ପରିବାରମାନଙ୍କରେ ଅନୁମତି ଦେଉନଥିଲେ ଏତେ ଦୂରକୁ ଯାଇକିରି ଶିକ୍ଷା ଗ୍ରହଣ କରିବା ପାଇଁ। ସେଥିପାଇଁ ପାଠ ପଢୁଆ ଝିଅ ସେତେବେଳେ ବହୁତ କମ୍ ସଂଖ୍ୟାରେ ଥିଲେ, ବହୁତ କମ୍ ଝିଅ ପାଠ ପଢୁଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ ଗମନାଗମନର ସୁବିଧା ସରକାରୀ ପ୍ରୋତ୍ସାହନରେ ହେଇଯାଇଛି, ଆଉ ଗାଁ ଗାଁ ହେଇକି ରହିନି, ଗାଁରୁ ସହର ଦୂରତା ପୁରା କମିଯାଇଛି। ଯୋଉଠି ଗାଁ ସେଇଠି ସହର ଭଳି ଏବେ ଲାଗୁଛି। ସମସ୍ତେ ସବୁକିଛି ନିଜ ହାତ ପାହାନ୍ତାରେ ପାଇପାରୁଛନ୍ତି। ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ, କିମ୍ବା ଯେକୌଣସି କ୍ଷେତ୍ରକୁ ଯାଆନ୍ତୁ, ସବୁ କ୍ଷେତ୍ରରେ ସମସ୍ତଙ୍କ ପାଖରେ ସବୁ, କେବଳ ଗମନାଗମନ ରାସ୍ତାଘାଟର ସୁବିଧା ପାଇଁ। ଏବେ ଯେମିତି ସବୁଠି ଗାଁ ଗହଳିରେ ଦେଖନ୍ତୁ, ସହରରେ ଦେଖନ୍ତୁ, ପ୍ରତ୍ୟେକ ପାଦେ ପାଦେ ସ୍କୁଲ। ସରକାର ଶିକ୍ଷା ପାଇଁ ବହୁତ ପଦକ୍ଷେପ ନେଇଛନ୍ତି, ନାରୀମାନଙ୍କ ଶିକ୍ଷା ପାଇଁ ତ ବିଶେଷ କରି ପଦକ୍ଷେପ ନେଇଛନ୍ତି। ତେଣୁ ଶିକ୍ଷା ଲାଭ ଯଦି କରିପାରିଲା ଗୋଟେ ନାରୀ, ତେବେ ସେ ନିଜସ୍ୱ ଇଚ୍ଛା ଶକ୍ତି ଆଉ ତାର ଶିକ୍ଷା ବଦଳରେ ସେ ଯେକୌଣସି କାର୍ଯ୍ୟରେ ନିଯୁକ୍ତି ହୋଇପାରିବ, ଆଉ ମଧ୍ୟ ଅର୍ଥନୈତିକ ଉନ୍ନତି ମଧ୍ୟ କରିପାରିବ। ତେଣୁ ଶିକ୍ଷା ହିଁ ଜରୁରୀ। ଶିକ୍ଷାର ଆଲୋକରେ ଆଲୋକିତ ହେବା ନିହାତି ଦରକାର ଗୋଟେ ନାରୀକୁ। ନାରୀଟି ଶିକ୍ଷା ପାଇଲା ପରେ ସେ ବିଭିନ୍ନ କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରୁଛି। କେବଳ ଯେ ସରକାରୀ କାର୍ଯ୍ୟାଳୟରେ ଚାକିରି କରିବ ସେ କଥା ନୁହେଁ, ସେ ତା ଘର ମଧ୍ୟରେ ଥାଇକି ମଧ୍ୟ ବିଭିନ୍ନ ପ୍ରକାର ବ୍ୟବସାୟ କରିପାରୁଛି। ଆମର ତ କୃଷି ପ୍ରଧାନ ଦେଶ, ତେଣୁ ବର୍ତ୍ତମାନ କୃଷି କ୍ଷେତ୍ରରେ ମଧ୍ୟ ମହିଳାମାନେ ନିଜକୁ ନିୟୋଜିତ କରିପାରୁଛନ୍ତି। ଉନ୍ନତମାନର ଗବେଷଣାରେ ଚାଷ ପ୍ରଣାଳୀର ପରିବର୍ତ୍ତନ ଆଣିପାରୁଛନ୍ତି। ବିଭିନ୍ନ ପ୍ରକାର ଟେକ୍ନୋଲୋଜିକାଲ ଡେଭଲପମେଣ୍ଟ, ଯେଉଁଟା ଆମର ବୈଷୟିକ ଉନ୍ନତି ହେଇଛି, ତା ବିଷୟରେ ସେମାନେ ନିଜେ ଅବଗତ ବି ହେଇପାରୁଛନ୍ତି ଆଉ ସଚେତନ ହେଇପାରୁଛନ୍ତି, ଏବଂ କୃଷିକୁ ମଧ୍ୟ ସେମାନେ ତାଙ୍କର ଜୀବିକା ଭାବରେ ମଧ୍ୟ ସେ ଗ୍ରହଣ କରିପାରୁଛନ୍ତି। ମତ୍ସ୍ୟ ଚାଷ, ବିଭିନ୍ନ ପ୍ରକାର ଛତୁ ଚାଷ, ସବୁ କ୍ଷେତ୍ରରେ ନାରୀମାନେ ନିଜକୁ ନିୟୋଜିତ କରିପାରୁଛନ୍ତି କେବଳ ଶିକ୍ଷା ପାଇଁ। ଶିଳ୍ପ କ୍ଷେତ୍ରରେ ମଧ୍ୟ ସେମାନେ ଅଗ୍ରଗାମୀ ହେଇପାରୁଛନ୍ତି। କେମିତି? ସେମାନେ ଶିଳ୍ପ କ୍ଷେତ୍ରରେ ମଧ୍ୟ ତାଲିମ ପାଇପାରୁଛନ୍ତି। ବିଭିନ୍ନ ପ୍ରକାର ତାଲିମ ମଧ୍ୟ ସରକାରଙ୍କ ତରଫରୁ ଦିଆଯାଉଛି, ଯେଉଁଟାକୁ ସେମାନେ ନେଇ ଶିଳ୍ପ କ୍ଷେତ୍ରରେ ବି ଅଗ୍ରଗତି କରିପାରୁଛନ୍ତି, ନିଜ ନିଜର ବ୍ୟବସାୟ ଗଢ଼ିପାରୁଛନ୍ତି, ତାକୁ ଆଗେଇ ନେଇପାରୁଛନ୍ତି। ଏମିତିକି ସେମାନେ ମଧ୍ୟ ଷ୍ଟେଟ ଲେବୁଲ, ସେଣ୍ଟ୍ରାଲ ଲେବୁଲ ପର୍ଯ୍ୟନ୍ତ ବି ପହଞ୍ଚି ଯାଇପାରୁଛନ୍ତି। ତେଣୁ ଆଜିର ସମାଜରେ ପ୍ରତ୍ୟେକ ମହିଳା ଶିକ୍ଷିତ ହେବା ଦରକାର ଏବଂ ସ୍ୱାବଲମ୍ବୀ ହେବା ଦରକାର।
0: ଆପଣ ତ କହିଲେ ରାସ୍ତା ନିର୍ମାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ କରୁଛନ୍ତି, ତେବେ ଆପଣଙ୍କ ବିଭାଗ ଦ୍ୱାରା ରାସ୍ତାଘାଟର ବିକାଶ ପାଇଁ

0: ସରକାର କ'ଣ କ'ଣ ସବୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି?
1: ରାସ୍ତାଘାଟର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଆଜି ଗାଁରୁ ଗାଁକୁ କିମ୍ବା ଗାଁରୁ ସହର ସମସ୍ତଙ୍କ ପାଇଁ ସୁଗମ ହୋଇପାରିଛି। କେବଳ ଏଇ ରାସ୍ତାଘାଟର ବିକାଶ ପାଇଁ ଗୋଟେ ଯେମିତି ବିପ୍ଳବ ଆସିଲା ଭଳି ହେଇଛି। ସବୁଠି ଆପଣ ଦେଖିବେ କୋଉଠି ଆଉ କଚ୍ଚା ରାସ୍ତା ନାହିଁ। ଗାଁ ଦେଖନ୍ତୁ ସହର ଦେଖନ୍ତୁ ସବୁଠି କଂକ୍ରିଟ ରୋଡ୍ ପେଭର ବ୍ଲକର ରୋଡ୍ ଏଇ ସୁବିଧା କରାଯାଇଛି। ମୁଁ ଯୋଉ କାମ କରୁଛି ଯୋଉ ବିଭାଗରେ ସେ ବିଭାଗରେ ସରକାରୀ ଯୋଜନାରେ ରାସ୍ତାଘାଟର ଉନ୍ନତିକରଣ ଏବଂ ନୂଆ ରାସ୍ତାଘାଟ ମଧ୍ୟ ତିଆରି କରିବାର ବ୍ୟବସ୍ଥା କରାଯାଏ। ସେସବୁ ହେଲା PMGCY ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଆଉ ଗୋଟେ MMSY ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଆଉ ଗୋଟେ SBY ସେତୁବନ୍ଧ ଯୋଜନା, ତା ଅଣ୍ଡରରେ ମଧ୍ୟ କାମ କରାଯାଏ। CMRL ଟ୍ରିପ୍, ଏମିତି ଅନେକ ସରକାରୀ ଯୋଜନା ଅଛି ଯେଉଁଥିରେ ଆମର ବିଭାଗ କାମ କରୁଛି, ରାସ୍ତାଘାଟର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଛି। ଆଜିକାଲି କେଉଁଠାରେ କଚ୍ଚା ରାସ୍ତା ନାହିଁ, ସବୁଆଡ଼େ ପକ୍କା ରାସ୍ତା। ତେଣୁ ଏ ସହରକୁ ଆସି ଡାକ୍ତରଖାନାରେ ରୋଗୀକୁ ଦେଖାଇବା ହଉ କିମ୍ବା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ହଉ, ଯାହା ବି ହଉ, ସହରକୁ ଆସିବା ବର୍ତ୍ତମାନ ସମସ୍ତଙ୍କ ପକ୍ଷେ ସମ୍ଭବ, ଅଧିକତର ରାସ୍ତାଘାଟର ବିକାଶ ଯୋଗୁଁ। ଯେମିତିକି ଆମର PMGCY ଗୋଟେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଯୋଉଟା ଅଛି, ସେ ଗ୍ରାମରୁ ଗ୍ରାମକୁ କଂକ୍ରିଟ ରୋଡ୍ ତିଆରି କରିବାର ଦାୟିତ୍ୱ ବହନ କରିଛି। MMSY ବି ସେଇଭଳି ଗ୍ରାମ ଭିତରେ ରାସ୍ତା ତିଆରି କରିବାର ବହନ କରିଛି। ସେତୁବନ୍ଧ ଯୋଜନା CMRL, ସେଟା ହଉଛି କନେକ୍ଟିଂ ମିସିଂ ରୋଡ୍ ଲିଙ୍କ, ଯୋଉଟାକି ଯୋଉ ଯୋଉ ଗ୍ରାମକୁ ରାସ୍ତା ନାହିଁ, ମିସିଂ ରାସ୍ତା, ସେଠି ନୂଆ ରାସ୍ତା କରାଯାଇକିରି ସେ ଗ୍ରାମକୁ ଗ୍ରାମ ସହିତ ସଂଯୁକ୍ତ କରାଯାଉଛି। ଆଉ ଗୋଟେ ଅଛି ଟ୍ରିପ୍, ଟ୍ରିପ୍ଟା ହଉଛି ଟ୍ରାନ୍ସଫର ରୋଡ୍, ଯୋଉଟା ଅଲଗା ବିଭାଗରୁ ଆମ ବିଭାଗକୁ ଆସିଗଲା, ଆମ ବିଭାଗକୁ ଟ୍ରାନ୍ସଫର ହେଇଗଲା ପରେ ଆମେ ସେଇ ରୋଡ୍ ଉପରେ ମଧ୍ୟ କାମ କରିପାରୁଛୁ ସେଇ ରୋଡ୍ର ବିକାଶକରଣ ପାଇଁ।
0: ତେବେ ଜନସାଧାରଣଙ୍କର ଉନ୍ନତି ପାଇଁ, ବିଶେଷ କରି ମହିଳାମାନଙ୍କର ଉନ୍ନତି ପାଇଁ ସରକାର ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେହିସବୁ ଯୋଜନାର ସଫଳ ରୂପାୟନ ପାଇଁ ଗମନାଗମନର ବିକାଶ ନିହାତି ଆବଶ୍ୟକ। ସେହି ସମ୍ପର୍କରେ ଆପଣ କ'ଣ କହିବେ?
1: ଯେହେତୁ ଆମ ବିଭାଗ ଗ୍ରାମୀଣ ରାସ୍ତାଘାଟର ଉନ୍ନତି ବା ବିକାଶ ପାଇଁ କାମ କରୁଛି, ତେଣୁ ସରକାରୀ ଯୋଜନାକୁ ପ୍ରକୃଷ୍ଟ ସମୟରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାର ପ୍ରମୁଖ ଭୂମିକା ମଧ୍ୟ ନିର୍ବାହ କରୁଛି। ତେବେ ଯଦି ରାସ୍ତାଘାଟ ବା ଗମନାଗମନର ସୁବିଧା ନଥାନ୍ତା, ଆପଣ ଚିନ୍ତା କରନ୍ତୁ ସରକାରଙ୍କର ଯେଉଁ ଯୋଜନା ହେଉଛି, ତାଙ୍କର ଯେଉଁ ଉଦ୍ଦେଶ୍ୟ ରହୁଛି, ଯୋଜନାର ଉଦ୍ଦେଶ୍ୟ, ତାହା କ'ଣ ସଫଳ ହୋଇପାରନ୍ତା? ଯେମିତିକି ସ୍କୁଲ ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ ବା ମିଡ୍ ଡେ ମିଲ୍ ସ୍କିମ୍ କରିଛନ୍ତି ସରକାର। କାହିଁ କରିଛନ୍ତି? ନା ଉପସ୍ଥିତିର ହାର ବଢ଼ାଇବା ପାଇଁ। ଯଦି ରାସ୍ତାଘାଟର ସୁବିଧା ନଥାନ୍ତା, ତେବେ ମିଡ୍ ଡେ ମିଲ୍ ସ୍କିମ୍ରେ ଯେଉଁ ଯୋଜନା, ସେ ଯୋଜନାଟା କ'ଣ ସଫଳ ହୋଇପାରିଥାନ୍ତା? ଆଉ ଗୋଟେ ଆମର ହେଉଛି ସ୍ୱାସ୍ଥ୍ୟ ପାଇଁ 108 ଆମ୍ବୁଲାନ୍ସର ବ୍ୟବସ୍ଥା ସରକାର କରିଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବରେ ଯଦି ରାସ୍ତା ଆମର ସେ ଗାଁକୁ ଗାଁ କନେକ୍ଟ ନ ହେବ, ଗାଁରୁ ସହରକୁ, ଡାକ୍ତରଖାନାରୁ ଗାଁକୁ, ତେବେ ରୋଗୀ ପାଖରେ ସଠିକ୍ ସମୟରେ କ'ଣ 108 ଆମ୍ବୁଲାନ୍ସ ଗୋଟେ ଯାଇକି ପହଞ୍ଚି ପାରିବ? ସେଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି ରାସ୍ତାଘାଟର ଉନ୍ନତିକରଣ। ବାକି ରହିଲା ଅନ୍ୟ ଯେତେ ସବୁ ଯୋଜନା, ସବୁ ଉଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାକୁ ହେଲେ ଗମନାଗମନ ଓ ରାସ୍ତାଘାଟ ଉନ୍ନତି ବିକାଶ ନିହାତି ଦରକାର। ସବୁ ସହର ସହିତ ସବୁ ଗ୍ରାମମାନଙ୍କୁ ସଂଯୁକ୍ତ କରିବାର ଆବଶ୍ୟକ ଅଛି। ଦେଖନ୍ତୁ ଯେଉଁ ମୁଖ୍ୟମନ୍ତ୍ରୀ ସେବା ବସ୍ ଚାଲିଛି ଆମର ପଞ୍ଚାୟତରୁ ପଞ୍ଚାୟତକୁ, ସେ ବି ବହୁତ ସ୍ୱଳ୍ପ ପଇସାରେ ସମସ୍ତଙ୍କୁ ନେଇକରି ସଠିକ୍ ସ୍ଥାନରେ ପହଞ୍ଚାଇ ପାରୁଛି। ତାଦ୍ୱାରା କ'ଣ ହେଉଛି, ଯେଉଁ SHG ଗ୍ରୁପ୍ରେ ଆମର ଯେଉଁମାନେ ସବୁ ମହିଳାମାନେ ଅଛନ୍ତି, SHG ଗ୍ରୁପ୍ କରିଛନ୍ତି, ସେମାନେ କେତେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ ସହରକୁ ଆସିବାକୁ କିମ୍ବା ବ୍ଲକ୍ ହେଡ୍ ଅଫିସ୍କୁ ଆସିବା ପାଇଁ କେତେ ଦୁର୍ଦ୍ଦଶା ପାଉଥିଲେ, କିନ୍ତୁ ବର୍ତ୍ତମାନ ସବୁ ସୁବିଧା, ସେମାନେ ସହଜରେ ଆସିପାରୁଛନ୍ତି, ସହଜରେ ଆସିକିରି ତାଙ୍କର କାମ ମଧ୍ୟ ସହରରେ କରିପାରୁଛନ୍ତି, ପଞ୍ଚାୟତରୁ ପଞ୍ଚାୟତକୁ ଯିବା ଆସିବା କରିପାରୁଛନ୍ତି। ଆଉ ଗୋଟେ ଦେଖନ୍ତୁ, ଗୋଟେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆପଣ ଜାଣିଥିବେ, ସେଥିରେ କ'ଣ ହେଇଥିଲା, ସେ ଯୋଜନାଟା ବହୁତ ଆଦୃତ ହୋଇପାରିଲା। ପୂର୍ବେ ଗାଁମାନଙ୍କରେ ଆଗରୁ ସେମାନେ ପୋଷ୍ଟ ଅଫିସ କ'ଣ, ବ୍ୟାଙ୍କ କ'ଣ ସେମାନେ ଜାଣିବି ନଥିଲେ, ଆକାଉଣ୍ଟ ବା ଖାତା ତ ସେମାନଙ୍କର ବି କିଛି ନଥିଲା, ସେମାନେ କିଛି ସେ ବିଷୟରେ ତାଙ୍କର ଜ୍ଞାନ ହିଁ ନଥିଲା। ଏବେ ଶିକ୍ଷାର ମଧ୍ୟ ବିକାଶ, ତାପରେ ସରକାରଙ୍କର ସାହାଯ୍ୟ, ଏହାଫଳରେ କ'ଣ ହେଇଛି, ଜନଧନ ଯୋଜନାରେ ବର୍ତ୍ତମାନ ସମସ୍ତଙ୍କ ପାଖରେ ଆକାଉଣ୍ଟ, ସମସ୍ତଙ୍କୁ DBT ଆକାଉଣ୍ଟ ରହିବା ଦ୍ୱାରା କ'ଣ ସୁବିଧା ତାଙ୍କୁ ହେଲା, ସେମାନେ ଜିରୋ ବାଲାନ୍ସରେ ଆକାଉଣ୍ଟ ଖୋଲି ଦେଉଛନ୍ତି, ସେମାନଙ୍କର ଇନ୍ସୁରାନ୍ସ କଭରେଜ ରହୁଛି, ଓଭରଡ୍ରାଫ୍ଟ ସେଥିରେ ପାଇପାରୁଛନ୍ତି, ତାପରେ ଯେଉଁ DBT ବା ଡାଇରେକ୍ଟ ଟ୍ରାନ୍ସଫର ମେଥଡ ଯୋଉଟା ହେଇଛି ଗଭର୍ଣ୍ଣମେଣ୍ଟ କରିଛନ୍ତି, ସେସବୁ ତାଙ୍କ ପାଖକୁ ଡାଇରେକ୍ଟଲି ଆସିପାରୁଛି। ଆଉ ସେମାନେ ମଧ୍ୟ ବ୍ୟାଙ୍କ ଆଉ ପୋଷ୍ଟ ଅଫିସକୁ ଆସିବାକୁ ଆଉ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି, କାହିଁକିନା ବସ୍ ସଫିସିଏଣ୍ଟ ଭାବେ ଚାଲିଛି। ତେଣୁ ବସ୍ ଯେହେତୁ ସବୁବେଳେ ତାଙ୍କ ପାଇଁ ଚାଲିଛି, ବସ୍ଟା କେମିତି ଚାଲୁଛି, ଏଇ ରାସ୍ତାଘାଟର ବିକାଶ ହେବା ଦ୍ୱାରା ଚାଲୁଛି ନା ବସ୍ଟା କେମିତି ଚାଲିଥାନ୍ତା? ତେଣୁ ରାସ୍ତାଘାଟ ହିଁ ଜରୁରୀ, ଆଉ ସେ ବିକାଶ ପଥରେ ଅଗ୍ରଗତି କରିବାରେ ଦେଶର ପ୍ରଗତି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି।
0: ଆପଣଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି?
1: ମୋ ପରିବାରରେ ମୋର ସ୍ୱାମୀ, ଦେଢ଼ଶୁର, ଦିଅର, ଯେମିତି ସବୁ ବଡ଼ ପରିବାରମାନଙ୍କରେ ଯେମିତି ସମସ୍ତେ ଥାନ୍ତି, ସେମିତି ସମସ୍ତେ ଅଛନ୍ତି।

0: ବଡ଼ ପରିବାର ଆମର, ଆଉ ମୋର ତ ନିଜର ଗୋଟେ ପୁଅ, ସମସ୍ତେ ଆମେ ଏକାଠି ରହୁ, ମିଳିମିଶିକି ରହୁ, ସମସ୍ତଙ୍କ ପିଲାମାନେ ବି ବଡ଼ ବଡ଼ ହେଇଗଲେଣି, ଆଉ ଆମେ ସବୁ ଏକାଠି ମିଶିକି ରହୁଛୁ। ଶାଶୁ ଶ୍ୱଶୁର ନାହାନ୍ତି, ସେ ଚାଲି ଯାଇଛନ୍ତି।
1: ତେବେ ଆପଣ ତ ଜଣେ କର୍ମଜୀବୀ ମହିଳା, ଅଫିସ କାମ ଏବଂ ପରିବାର ଉଭୟକୁ ଆପଣ କେମିତି ସମୟ ଦେଇଥାନ୍ତି?
0: ହଁ, ଅଫିସକୁ ଆଉ ପରିବାରକୁ ତ ଆମକୁ ନିହାତି, ଯିଏ କର୍ମଜୀବୀ ମହିଳା ତାଙ୍କୁ ତ ବାଲାନ୍ସ କରିବାକୁ ପଡ଼ିବ। ଆଉ ଅଫିସ ବାହାନାରେ ତ ଘରକୁ ବି ଆଡ଼େଇ ଦେଇପାରିବାନି, କି ଘର ବାହାନାରେ ଅଫିସକୁ ବି ଆଡ଼େଇ ଦେଇପାରିବା ନାହିଁ, ଦୁଇଟା ଯାକକୁ ମ୍ୟାନେଜ୍ କରିବାକୁ ପଡ଼ିବ ଆମକୁ। ମୁଁ ସକାଳୁ କିଛିଟା କାମ କରିନିଏ, କରି ନେଇକି ତାପରେ ମୋର ଅଫିସ ଆୱାର ହେଲେ ମୁଁ 10:30 ଭିତରେ ବାହାରି ଯାଏ ଅଫିସକୁ। ତାପରେ ଲଞ୍ଚ ବ୍ରେକ୍ରେ, ଯେହେତୁ ଘର ପାଖରେ ଅଫିସ, ମୁଁ ଲଞ୍ଚ ବ୍ରେକ୍ରେ ପୁଣି ଆସେ, ପୁଣି ଲଞ୍ଚ କରିଲା ପରେ ମଧ୍ୟ କିଛିଟା ଟିକେ ହାତ ମାରେ କାମରେ, ତାପରେ ଚାଲିଯାଏ। ପୁଣି ଆସିଲା ବେଳକୁ ରାତି ହେଇଯାଇଥାଏ। ସମସ୍ତେ ଘରେ ମୋତେ ବହୁତ କୋଅପରେଟ୍ କରନ୍ତି, ଯେହେତୁ ମୁଁ ଚାକିରି କରିଛି, ସେମାନେ ବୁଝନ୍ତି ମୋ କଥାଟା, ସେମାନେ ମୋତେ ବହୁତ କୋଅପରେଟ୍ କରନ୍ତି। ପ୍ରାୟ ରାତି ଖାଇବା ସେମାନେ ତିଆରି କରିଦେଇଥାନ୍ତି, ଯଦି ଦରକାର ପଡ଼େ ତେବେ ମୁଁ କରେ। ଆଉ ପର୍ବପର୍ବାଣି, ଯେହେତୁ ଓଡ଼ିଶା ସରକାରଙ୍କର ବିଭାଗରେ ଚାକିରି କରିଛି, ତେଣୁ ପ୍ରାୟତଃ ପର୍ବପର୍ବାଣି ମାନଙ୍କରେ ଅସୁବିଧା ହୁଏନି, କାରଣ ଛୁଟି ଥାଏ ପ୍ରାୟ ପର୍ବପର୍ବାଣିରେ, ତେଣୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଏତେଟା। ଯଦି ହୁଏ ତେବେ ମୁଁ ଛୁଟି ନିଏ, କିନ୍ତୁ ସମସ୍ତଙ୍କ ସହିତ ମିଳିମିଶିକିରି କାମ କରିବାକୁ ପଡ଼େ, ଆଉ ସେଇଟା ମଧ୍ୟ ଠିକ୍ ବୋଲି ମୁଁ ଅନୁଭବ କରେ। ତେବେ ଗୋଟେ ଯୌଥ ପରିବାରରେ ସମସ୍ତେ ମିଳିମିଶିକି ରହିବାରେ ଯେଉଁ ଆନନ୍ଦ, ଯେଉଁ ଖୁସି ଅଛି, ସେଇଟା ଅନ୍ୟ କେଉଁଠାରେ ଦେଖିବାକୁ ମିଳେନି। ବହୁତ ଲୋକ ମୋର ଷ୍ଟାଫ୍ମାନେ କହନ୍ତି, ଆପଣଙ୍କ ପରିବାରର କେତେ ଭଲ, ସମସ୍ତେ ମିଶିକି ରହିଛନ୍ତି, ଆପଣଙ୍କର ଅଫିସରେ ଲେଟ୍ ହେଲେ ମଧ୍ୟ ସେମାନେ ମ୍ୟାନେଜ୍ କରି ନେଉଛନ୍ତି, ଆମକୁ କିନ୍ତୁ ଘରକୁ ଗଲେ କାମ କରିବାକୁ ପଡ଼ୁଛି, କିମ୍ବା ବାହାରୁ ଖାଇବା ମଗେଇକି ଆଣିକି ଖାଇବାକୁ ପଡ଼ୁଛି, କିନ୍ତୁ ଆପଣଙ୍କର ବହୁତ ସୁବିଧା, ସମସ୍ତେ କୁହନ୍ତି ମୋତେ। ଆଉ ମୁଁ ବି ଅନୁଭବ କରେ ଯେ ଜଣଙ୍କର ଦେହ ଖରାପ ହେଲା, ଜଣଙ୍କର କିଛି ହେଲା, ସାହାଯ୍ୟ କରିବା ପାଇଁ ସମସ୍ତେ ହାତ ବଢ଼େଇ ଦିଅନ୍ତି। ହଁ, ମୋତେ ବହୁତ ପରିଶ୍ରମ କରିବାକୁ ପଡ଼େ, ଯେହେତୁ 7-8 ଜଣଙ୍କ ପାଇଁ ଖାଇବା ତିଆରି କରିବାକୁ ପଡ଼େ, ମୋତେ ଅସୁବିଧା ହୁଏ ସେ ସମୟରେ, କିନ୍ତୁ ଯେତେବେଳେ ମୁଁ ପଡ଼ିଯାଏ ସେତେବେଳେ ସେମାନେ ମୋତେ ଯେଉଁ ହାତ ବଢ଼େଇ ଦିଅନ୍ତି ସାହାଯ୍ୟର, ସେଇଟା ମୁଁ ସେତିକି ବେଳେ ଭାବେ ଯେ ମୁଁ ଏଇଠି ପରିଶ୍ରମ କରିକିରି ତାଙ୍କ କଥା ବୁଝିଛି, କିନ୍ତୁ ସେମାନେ ବି ଆଜି ମୋ କଥା ବୁଝୁଛନ୍ତି। ମୋ ପରିବାରକୁ ଆର୍ଥିକ ସାହାଯ୍ୟ ମଧ୍ୟ ମୁଁ କରିପାରେ, ଯେହେତୁ ମୁଁ ଚାକିରି କରିଛି, କିନ୍ତୁ ତା ମାନେ ନୁହେଁ ଯେ ମୁଁ ଆର୍ଥିକ ସାହାଯ୍ୟ କରୁଛି ମାନେ ମୁଁ ଶାରୀରିକ ସାହାଯ୍ୟ ତାଙ୍କୁ କରିବି ନାହିଁ। ମୁଁ ତେଣୁ ଲାଗି ପଡ଼ିଥାଏ ସବୁବେଳେ ତାଙ୍କ ସାଙ୍ଗରେ ମିଳିମିଶିକି କାମ କରିବା ପାଇଁ। ଗୋଟେ ପରିବାରରେ ସୁଖ ଶାନ୍ତି ବଜାୟ ରହିବା ପାଇଁ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ମଧ୍ୟ ଦରକାର, ତେଣୁ ମୁଁ ସେଇଆ ଭାବେ ସମସ୍ତେ ଅତୁଟ ବିଶ୍ୱାସରେ ବାନ୍ଧି ହେବା ଦରକାର, ନହେଲେ ତ ପରିବାର ଭାଙ୍ଗିଯିବ, ପରିବାର ରହିପାରିବନି ଏକାଠି। ଯୋଉଟାକି ଆମ ପରିବାର ଭିତରେ ଅଛି, ଆମେ ପରସ୍ପରକୁ ବହୁତ ବିଶ୍ୱାସ କରୁ, ଭଲ ପାଉ ଏବଂ ସମ୍ମାନ ମଧ୍ୟ ଦେଖାଉ, ଯେଉଁଥିପାଇଁ ଆଜି ଆମ ପରିବାର ଏକାଠି ହେଇକି ରହିପାରିଛୁ। କାର୍ଯ୍ୟାଳୟରେ ମଧ୍ୟ ମୁଁ ସଠିକ୍ ଭାବରେ ମୋର ଦାୟିତ୍ୱକୁ ତୁଲେଇ ପାରୁଛି। କାହିଁକି ତୁଲେଇ ପାରୁଛି? କାରଣ ମୋର ସେଇଭଳି ମାନସିକ ସ୍ଥିତି ଯଦି ଜଣଙ୍କର ବିଗିଡ଼ିଯିବ, ସେ କଦାପି ତାର କାର୍ଯ୍ୟାଳୟରେ କାମ କରିପାରିବ ନାହିଁ। ମାନସିକ ସ୍ଥିତି କାହିଁକି ବିଗିଡ଼ିବ? ଯଦି ପରିବାର ଭିତରେ କୌଣସି ପ୍ରକାର ବିଶୃଙ୍ଖଳା ଦେଖାଦେବ, ଯେହେତୁ ପରିବାର ମୋର ଶୃଙ୍ଖଳିତ, ପରିବାରକୁ ମୁଁ ସମୟ ଦେଇଛି ଆଉ ପରିବାର ମୋତେ ସମ୍ମାନ ଦେଇଛି, ତେଣୁ ମୁଁ ଆରାମସେ ସବୁ କାମ ଶୃଙ୍ଖଳିତ ଭାବରେ ମୋର ଅଫିସର କାମକୁ ମୁଁ କରିପାରେ। ସମସ୍ତଙ୍କ ସାଙ୍ଗରେ ମୋର ମଧ୍ୟ ଭଲ ସମ୍ପର୍କ, ଅଫିସରେ ସମସ୍ତେ ମୋତେ ବହୁତ ଭଲ ପାଆନ୍ତି, ମୁଁ ବି ସମସ୍ତଙ୍କୁ ବହୁତ ଭଲ ପାଏ, ଅଫିସରେ ଯେମିତି ଘରେ ବି ସେମିତି, ଘରେ ବି ମୋତେ ପରିବାରରେ ସମସ୍ତେ ମୋତେ ବହୁତ ଭଲ ପାଆନ୍ତି।
1: ଆପଣ ତ ଜଣେ କର୍ମଜୀବୀ ମହିଳା, ଯେତେବେଳେ ଆପଣ ଖାଲି ସମୟ ପାଆନ୍ତି କଣ କରିବାକୁ ଭଲ ପାଆନ୍ତି?
0: ଖାଲି ସମୟ ବୋଲି ମୁଁ କୌଣସି ସମୟଟାକୁ ଭାବେନି, ସବୁ ସମୟକୁ ମୁଁ କେମିତି ଉପଯୋଗ କରିପାରିବି ମୁଁ ସବୁବେଳେ ସେଇ ଚିନ୍ତାରେ। ଖାଲି ସମୟ କ'ଣ? ଅଫିସରେ ଅଫିସ କାମ କରେ, ପୁଣି ଘରକୁ ଆସିଲେ ଯେହେତୁ ମୋ ପରିବାର ଗୋଟିଏ ବଡ଼ ପରିବାର, ମୋ ପରିବାରକୁ ସମୟ ଦିଏ, ପରିବାରରେ ପିଲାମାନେ ପାଠ ପଢୁଆ ପିଲା ଯେଉଁମାନେ ଅଛନ୍ତି ମୁଁ ତାଙ୍କୁ ଟିକେ ପଢ଼ାରେ ବି ସାହାଯ୍ୟ କରେ, ଛୋଟ ପିଲାମାନେ ଯେଉଁମାନେ ଅଛନ୍ତି ପରିବାରରେ। ତାପରେ ରହିଲା ରୋଷେଇ, ଯେହେତୁ ଆମର ପ୍ରଥମ ହେଲା ହାଣ୍ଡିଶାଳ, ତେଣୁ ସେଠିକି ଯାଇକି ମଧ୍ୟ ସେଠି ମଧ୍ୟ ରୋଷେଇବାସରେ ସାହାଯ୍ୟ କରେ, ତେଣୁ ଖାଲି ସମୟ ମୁଁ କୌଣସି ସମୟକୁ ଭାବେନି। ତାପରେ ଯଦି ଖାଲି ସମୟ, ଯଦି କେତେବେଳେ ବି ଟିକେ ମିଳିଗଲା, ଛୁଟି ଫୁଟି ଦିନରେ ଟିକେ ଖାଲି ସମୟ ମିଳିଯାଏ, ରୋଷେଇବାସ ପରେ ଟିକେ ସମୟ ମିଳିଗଲେ ମୁଁ ଘର ସଫାସଫି କରିବା, ସଜାଡ଼ିବା ଏସବୁରେ ଲାଗିଯାଏ। ତା ବାଦ ବି ଯଦି ମିଳିଲା ସମୟ, ତେବେ ମୁଁ ଟିକେ ଗୀତ ବୋଲିବାକୁ ଭଲ ପାଏ, ଟିକେ ଭଜନ ବୋଲିବାକୁ ଭଲ ପାଏ, ଆଉ ଟିକେ ଶୁଣିବାକୁ ବି ଭଲ ପାଏ। ଘର ସଫା କରିବି, କୋଉଠି ଗଛ ଲଗେଇବି, ଏମିତି ବିଭିନ୍ନ କାମରେ ମୁଁ ଲାଗିଯାଏ। ଆଉ ତ ମେନଲି ମୋତେ ବେଶୀ ଭଲ ଲାଗେ ବୃଦ୍ଧାଶ୍ରମ ଯିବା, କିମ୍ବା ଯୋଉଟାକି ମୋତେ କେବେ ସୁଯୋଗ ମିଳେ ନାହିଁ, ତେଣୁ ଛୁଟିଦିନ ମାନଙ୍କୁ ପ୍ରାୟ ମୁଁ ସେ ବୃଦ୍ଧାଶ୍ରମ କିମ୍ବା ବାଳାଶ୍ରମ କୋଉଠିକି ଯିବା ପାଇଁ ସବୁବେଳେ ବହୁତ ଉତ୍ସୁକତାର ସହିତ ଚାହିଁଥାଏ। ଯଦି ସୁଯୋଗ ମିଳିଲା ତ ଯାଏ, ନହେଲେ ବି ଘର କାମରେ ରହେ। ଗଛ ଲଗେଇବା ବି ମୋର ଗୋଟେ ବହୁତ ବଡ ହବି, ଛାତ ଉପରେ ମଧ୍ୟ ବହୁତ ଗଛ ଲଗେଇଛି, ତାକୁ ପାଣି ଦେବି, କେମିତି ଗଛକୁ କଟିଂ କରିବି, ମୁଁ ସେଇ ସବୁ କାମରେ ରହିଯାଏ। ତା ଛଡା ମୁଁ ଲେଖାଲେଖି କରେ, ଯୋଉଟାକି ମୋର ରାତି କାମ, ମୁଁ ରାତିରେ ବେଶୀ ଲେଟ୍ରେ ଶୁଏ, ଏଇଥିପାଇଁ ଯେ ମୁଁ ବେଡ୍କୁ ଆସିଲା ପରେ ମୁଁ ଟିକେ ଲେଖାଲେଖି କରେ।

0: ଆଉ ସବୁବେଳେ ମୋ ବେଡ୍ରେ ଗୋଟେ ଡାଏରୀ ଆଉ ପେନ୍ଟା ମୁଁ ରଖିଦେଇଥାଏ। ଯଦି ରାତିରେ ବି ମୋର କୌଣସି ଗୀତ କିମ୍ବା କିଛି ଗୋଟେ ମନେ ପଡିଲା, ସକାଳେ କାଳେ ଭୁଲିଯିବି, ପୁଣି କାମ ବ୍ୟସ୍ତରେ ମୁଁ ତାକୁ ସାଙ୍ଗେ ସାଙ୍ଗେ ସେଇଠି ଲେଖି ପକାଏ। ତା ଛଡ଼ା ମୁଁ ଟିକେ ଭଜନ ବୋଲିବାକୁ ଭଲ ପାଏ। ଅନଲାଇନ୍ରେ ସନ୍ଧ୍ୟାବେଳେ ଯୋଉଠି ଭଜନ ପ୍ରୋଗ୍ରାମ ହୁଏ ମୁଁ ସେଇଠି ଭଜନ ମଧ୍ୟ ବୋଲେ।
1: ଆପଣ କଣ ଭଜନ ଗାଆନ୍ତି ଆମକୁ ଟିକେ ଶୁଣନ୍ତୁ।
0: ମୁଁ ତ ମେନଲି ପାରମ୍ପରିକ ଭଜନ ବେଶୀ ବୋଲେ।

0: ଯାହା ହଉ, ଆପଣ ତ ଖୁବ୍ ସୁନ୍ଦର ଗାଇଲେ, ଆପଣଙ୍କୁ ବହୁତ ଧନ୍ୟବାଦ।
1: ମୋତେ ଗୀତ ଗାଇବାକୁ ଯେମିତି ଭଲ ଲାଗେ, ଶୁଣିବାକୁ ମଧ୍ୟ ବହୁତ ଭଲ ଲାଗେ, କିନ୍ତୁ ସମୟ ଅଭାବରୁ ଶୁଣି ନ ପାରିଲେ ବି ଯେତେବେଳେ ଟିକେ ଅଫିସରେ ବି ବ୍ରେକ୍ ମିଳିଯାଏ, ମୁଁ ଚାହେଁ କେମିତି ଟିକେ ଗୀତ ଶୁଣିବି, ମୋବାଇଲରେ ଟିକେ ଗୀତ ବଜେଇକି ମୁଁ ଶୁଣେ।
0: ଆପଣ କୋଉ କଣ୍ଠ ଶିଳ୍ପୀଙ୍କର ଗୀତ ଶୁଣିବାକୁ ବେଶୀ ଭଲ ପାଆନ୍ତି?
1: ମୋତେ ପ୍ରଣବ ପଟ୍ଟନାୟକଙ୍କ ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ଆଉ ରେଡିଓରୁ ମୁଁ ତାଙ୍କ ଗୀତ ଶୁଣିବାକୁ ବହୁତ ଭଲ ପାଏ।
0: ତାହେଲେ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଗୀତ ଆପଣଙ୍କୁ ଶୁଣେଇ ଦଉଛୁ।

0: ଆପଣ ତ ଓଡ଼ିଆ ଘରର ବୋହୂ ଏବଂ ଓଡ଼ିଆ ଘରର ଝିଅ। ଆମର ଓଡ଼ିଆ ପରମ୍ପରାରେ 12 ମାସରେ 13 ପର୍ବ। ଆପଣଙ୍କ ଘରେ କ'ଣ କ'ଣ ସବୁ ପର୍ବ ପାଳନ କରନ୍ତି?
1: ସାଧାରଣତଃ ଓଡ଼ିଆ ଘରେ ଯାହା ବି ପର୍ବପର୍ବାଣି ସବୁ କିଛି ଆମ ଘରେ ପାଳନ କରାଯାଏ। ରଜ, ଦଶହରା, କୁମାର ପୂର୍ଣ୍ଣିମା, ଗହ୍ମା ପୂର୍ଣ୍ଣିମା ସବୁ ପର୍ବ ପାଳନ କରୁ। ଯେହେତୁ ଆମର ଗୋଟିଏ ଯୌଥ ପରିବାର, ଆମେ ମିଳିମିଶି ଯେହେତୁ ସମସ୍ତେ ଅଛୁ, ସେଠି ଗୋଟେ ପର୍ବକୁ ପାଳନ କରିବାର ଗୋଟେ ଅଲଗା ପ୍ରକାର ଆନନ୍ଦ ମିଳେ। ଆଉ ପର୍ବପର୍ବାଣି ପୂର୍ବରୁ ତ ଆମେ ଚାହିଁ ବସିଥାଉ, ଅପେକ୍ଷା କରୁ ଯେ ସେଟା କେବେ ଆସିବ ସେ ପର୍ବଟି।
0: ଆମ ଓଡ଼ିଆ ଚଳଣିରେ ପର୍ବପର୍ବାଣିର ମୁଖ୍ୟ ଆକର୍ଷଣ ହେଉଛି ପିଠାପଣା। ଆପଣଙ୍କ ଘରେ ତ ନିଶ୍ଚିତ ପିଠାପଣା ହେଉଥିବ, ଆପଣ ମଧ୍ୟ ନିଶ୍ଚିତ ପିଠାପଣାର ପ୍ରସ୍ତୁତି ସମ୍ପର୍କରେ ଜାଣିଥିବେ। କୋଉ ପିଠା ଆପଣଙ୍କୁ ଭଲ ଭାବରେ ପ୍ରସ୍ତୁତ କରି ଆସେ?
1: ମୁଁ ଯେହେତୁ ସାନ ଘରେ, ତେଣୁ ମୁଁ ପ୍ରାୟତଃ ପିଠାପଣାରେ ସମସ୍ତଙ୍କ ହାତ ପାଖରେ ଥାଏ। କୋଉଠି କେତେବେଳେ ନଡ଼ିଆ କୋରା ପ୍ରସ୍ତୁତ କରିଦିଏ, କେତେବେଳେ ଜନ୍ତଣୀ ପ୍ରସ୍ତୁତ କରିଦିଏ, କିନ୍ତୁ ନିଜେ ମୁଁ କେବେ ଏକୁଟିଆ ଭାବରେ ପିଠାପଣା କରେନି। ଆରିସା ପିଠା ଗୋଟିଏ ପିଠା ଯୋଉଟାକି ଆମର ତ ମୁଖ୍ୟ ଆକର୍ଷଣ, ସବୁ ବାହାଘର ବ୍ରତଘର ହଉ ପର୍ବପର୍ବାଣି ହଉ, ଆରିସା ପିଠା ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ସମସ୍ତେ ଭଲ ବି ପାଆନ୍ତି ଆଉ ପ୍ରସ୍ତୁତ ମଧ୍ୟ କରନ୍ତି ସବୁ ପର୍ବପର୍ବାଣିରେ। ସେଇ ପିଠାଟି କେବଳ ମତେ ଆସେ ଆଉ ମୁଁ କରିଲେ ସମସ୍ତେ ବି ବହୁତ ଖୁସି ପାଆନ୍ତି ଯେ ମୁଁ ବହୁତ ଭଲ କରେ ବୋଲି, ଯୋଉଟାକି ମତେ ଖୁସି ଦିଏ ଆଉ ମୁଁ କରିବା ପାଇଁ ବି ଆଗ୍ରହୀ ହୁଏ।
0: ଆପଣ ସେଇ ଆରିସା ପିଠାର ପ୍ରସ୍ତୁତି ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ଆରିସା ପିଠା ତ ଗୋଟେ ସାଧାରଣ ଜିନିଷ, ସମସ୍ତେ ଘରେ ଘରେ କରନ୍ତି। ଚାଉଳକୁ ପ୍ରଥମେ ଭଲ ଭାବେ ଧୋଇକିରି ବତୁରେଇ ଦେବେ, ପାଣିରେ ପକେଇ ଦେବେ। 2-3 ଘଣ୍ଟା ଛାଡିଲା ପରେ ତାକୁ କୁଲାରେ ଛାଣିକିରି ରଖିଦେବେ। ପୁରା ପାଣି ଛାଡିଗଲା ପରେ ତାକୁ ଗ୍ରାଇଣ୍ଡିଂ କରିଦେବେ, କରିଦେଇକିରି ତାକୁ ତାପରେ ଚଲାରେ ତାକୁ ଚଲେଇ ଦେବେ। ଟିକେ ଛୋଟ ଛୋଟ ଥିବ ଖଣ୍ଡ ଖଣ୍ଡ ସେଥିରେ ରହିଯିବ ଚଲାରେ, ପୁରା ପାଲିସ ସେତେବେଳେ ଆପଣଙ୍କୁ ଗୁଣ୍ଡଟା ମିଳିଯିବ, ଚାଉଳ ଗୁଣ୍ଡ। ତାପରେ କଡ଼େଇ ବସେଇବେ, ଚାଉଳ ଅନୁପାତରେ ଚିନି ଦେବେ, ଆଉ ଚିନି ଯେତିକି ପାଣି ମଧ୍ୟ ସେତିକି ଦେବେ। ସେଇ ଚିନି ପାଣିଟା ଯେତେବେଳେ ଫୁଟିବ, ବଏଲ ହବ, ଫୁଟିବ ଯେତେବେଳେ, ଆପଣ ହାତରେ ଆଣିକି ଦେଖିବେ ଯେ ସେଇଟା ଅଠା ହେଲା କି ନାହିଁ। କେମିତି ଜାଣିବେ? 2 ଟିପ ମଝିରେ ତାକୁ ନେଲେ ଯଦି ଆପଣ ଦେଖିବେ ସୂତା ଭଳି ରହୁଛି, ତେବେ ଜାଣିବେ ଠିକ ହେଇଗଲା ପାଗଟା। ଏବେ ଚାଉଳ ଚୁନାକୁ ଆସ୍ତେ ଆସ୍ତେ ସେଇ ଚିନି ସିରାରେ ମିଶେଇବେ ମିଶେଇବେ ଗୁଜୁରାତି ପାଉଡର ଟିକେ କରିକି ପକେଇ ଦେଇଥିବେ ସେ ଚିନି ସିରାରେ। ଚାଉଳ ଗୁଣ୍ଡାକୁ ଆସ୍ତେ ଆସ୍ତେ ମିଶେଇବେ, ମିଶେଇକିରି ଗୋଳେଇ ଚାଲିବେ, ସିଏ ପୁରା ହେଇଯିବ। ସେ ଚାଉଳ ଚୁନା ଯେତିକି ଆଉ ଚିନି ସିରା ତା ଭିତରେ ସେ ହେଇଯିବ, ଆପଣଙ୍କୁ ଲାଗିବ ଯେ ଏଇଟା ବର୍ତ୍ତମାନ ଠିକ ହେଇଗଲା। ତାକୁ କାଢି ଆଣିବେ, ସେ ଗରମ ଗରମ ଅବସ୍ଥାରେ ତାକୁ କଦଳୀ ପତ୍ର କିମ୍ବା ଗୋଟେ ଜରିରେ ତେଲ ମାରିକି ମଧ୍ୟ କଲେ ବି ଚଳିବ, କିନ୍ତୁ କଦଳୀ ପତ୍ରଟା ବେଷ୍ଟ, ବହୁତ ଭଲ ହେଉଛି କଦଳୀ ପତ୍ର। କଦଳୀ ପତ୍ର ଉପରେ ଛୋଟ ଛୋଟ ଗୁଳା ନେଇକି ତାକୁ ହାତରେ ଚାପି ଚାପିକିରି କରିଦେବେ। ଏପଟେ ଆଉ ଗୋଟେ କରେଇରେ ଘିଅ ଗରମ କରିଥିବେ, ସେଇ କଦଳୀ ପତ୍ରରୁ ଆପଣ ପିଠାଟିକୁ ଆସ୍ତେ କିରି ଖସେଇ ଦେବେ ଘିଅ କରେଇ ଭିତରକୁ। ତାପରେ ଆଉ ଥରେ ଗୋଟେ ଥର ଓଲଟେଇ ଦେଲା ପରେ ଆପଣ ଛାଣି ଆଣିବେ ଆଉ, ସେତିକି ଆପଣଙ୍କର ହେଇଗଲା ଆରିସା ପିଠା।
0: ଯାହା ହଉ, ଆପଣ ଆରିସା ପିଠାର ପ୍ରସ୍ତୁତି ସମ୍ପର୍କରେ ଆମର ଶ୍ରୋତା ବନ୍ଧୁମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଶେଷରେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କ ଉଦ୍ଦେଶ୍ୟରେ କ'ଣ କହିବାକୁ ଚାହିଁବେ?
1: ଏହି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ମୁଁ ଏଇଆ କହିବାକୁ ଚାହୁଁଛି ଯେ ସବୁ ମହିଳାମାନେ ସମୟର ଉପଯୋଗୀ ଠିକ୍ ଠାକ୍ କରନ୍ତୁ, ସମୟକୁ ବ୍ୟର୍ଥ କାମରେ ବ୍ୟର୍ଥ ଚିନ୍ତାରେ ନଷ୍ଟ କରନ୍ତୁ ନାହିଁ। ଆଜିକାଲି ଯୋଉ ମୋବାଇଲ ମାନିଆ ଭଳିଆ ହେଇଛି, ବରଂ ତା ଅପେକ୍ଷା ସେଇ ସମୟକୁ ଉପଯୋଗ କରି ଯଦି କିଛି ରୋଜଗାର ଆପଣ କରିପାରିବେ, ନିଜେ ବି ସ୍ୱାବଲମ୍ବୀ ହେଇପାରିବେ, ନିଜର ଆତ୍ମସ୍ୱାଭିମାନ ବି ବଢିବ, ଏବଂ ଆପଣଙ୍କ ପରିବାରକୁ ମଧ୍ୟ ଆପଣ ଆର୍ଥିକ ଭାବରେ କିଛିଟା ସାହାଯ୍ୟ

0: ବି କରିପାରିବେ, ଯେଉଁଥିରେ ପରିବାର ବି ଶାନ୍ତିରେ ରହିବ, ସୁଖ ଶାନ୍ତି ବଜାୟ ରହିବ ପରିବାର ଭିତରେ। ଯେମିତିକି ସରକାରୀ ହଉ କିମ୍ବା ବେସରକାରୀ କ୍ଷେତ୍ର ହଉ, ଶିଳ୍ପ କ୍ଷେତ୍ର ହେଉ କି କୃଷି କ୍ଷେତ୍ର ହେଉ, ସବୁଠାରେ ମଧ୍ୟ ମହିଳାମାନେ କାମ କରିପାରିବେ, କରୁଛନ୍ତି ମଧ୍ୟ। ତେଣୁ ସମୟର ବିନିଯୋଗ ଯଦି ଆମେ ସେଇଠି କରିପାରିବା, ଆମେ ତେବେ ଦୁଇ ପଇସା ରୋଜଗାର କରି ସ୍ୱାବଲମ୍ବୀ ବି ହେଇପାରିବା, ଅନ୍ୟକୁ ସାହାଯ୍ୟର ହାତ ମଧ୍ୟ ବଢେଇ ପାରିବା। ଆର୍ଥିକ ସ୍ୱାବଲମ୍ବୀ ହେବା ଫଳରେ ନିଜ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହେଇପାରିବ ଏବଂ ପରିବାର ନିଜ ଅଞ୍ଚଳ ତଥା ଦେଶର ଅଗ୍ରଗତିରେ ମଧ୍ୟ ମହିଳାମାନେ ସାମିଲ ହୋଇପାରିବେ।
1: ଯାହା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣ କାର୍ଯ୍ୟ କରୁଥିବା ବିଭାଗ ସମ୍ପର୍କରେ ମଧ୍ୟ ଆମକୁ ଅନେକ ତଥ୍ୟ ଦେଲେ ଏବଂ ନିଜ ସମ୍ପର୍କରେ ଅନେକ କଥା କହିଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ସ୍ୱୟଂ ସିଦ୍ଧାରେ ଶୁଣୁଥିଲେ ସିପ୍ରା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର। ତେବେ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟିଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ନବମ ଜାତୀୟ ପୋଷଣ ମାସର ଶୁଭାରମ୍ଭ। ସନ୍ତୁଳିତ ପୋଷଣ ଏକ ସୁସ୍ଥ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ବୋଲି କହିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ମୁମ୍ବାଇଠାରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆସନ୍ତା 17 ତାରିଖରୁ ଏକ ମାସ ପାଇଁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ ବିଜେପି। କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ବାରାଣସୀର ଅନ୍ତର୍ଜାତୀୟ ରୁଦ୍ରାକ୍ଷ କନ୍ଭେନ୍ସନ୍ ସେଣ୍ଟରଠାରେ ଆଜି ନବମ ଜାତୀୟ ପୋଷଣ ମାସର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ନବମ ଜାତୀୟ ପୋଷଣ ମାସ ମାଧ୍ୟମରେ ପୋଷଣଯୁକ୍ତ ଓ ସଶକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଛି। ଏହି ଅଭିଯାନ ପ୍ରତ୍ୟେକ ମା'ଙ୍କ ସ୍ୱାସ୍ଥ୍ୟ, ଶିଶୁର ପୋଷଣ ଏବଂ ପରିବାରର ସମୃଦ୍ଧି ସହିତ ଜଡ଼ିତ। ସେ କହିଛନ୍ତି, ଶୁଦ୍ଧ ଓ ସନ୍ତୁଳିତ ପୋଷଣ ହେଉଛି ଏକ ସୁସ୍ଥ ଏବଂ ସମୃଦ୍ଧ ଦେଶର ଦୃଢ଼ ଭିତ୍ତିଭୂମି। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014

0: ସେରୁ ଗରିବ ଶିଶୁ ଗର୍ଭବତୀ ମହିଳା ଓ ପ୍ରସୂତିମାନଙ୍କ ପୋଷଣକୁ ପ୍ରାଥମିକତା ଦିଆଯାଇଆସୁଛି। ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ମୁମ୍ବାଇଠାରେ ଆଜିଠାରୁ ଦୁଇଦିନିଆ ଚୂଡ଼ାନ୍ତ ବ୍ରିକ୍ସ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକ ଆରମ୍ଭ ହେଉଛି। ଚଳିତ ବର୍ଷର ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ ପ୍ରତିରୋଧକ ଶକ୍ତି ନବ ଉନ୍ମେଷ ଏବଂ ସ୍ଥାୟୀତ୍ୱ ନିର୍ମାଣ ଦ୍ୱାରା ପରିଚାଳିତ ହେଉଛି। ଏହା ପୂର୍ବରୁ ଗତମାସ ଜୟପୁରଠାରେ ଅର୍ଥମନ୍ତ୍ରୀ ଓ ଗଭର୍ଣ୍ଣରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ମୁମ୍ବାଇରେ ପ୍ରସ୍ତାବିତ ଚୂଡ଼ାନ୍ତ ବୈଠକ ପୂର୍ବରୁ ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ର ନିଷ୍କର୍ଷଗୁଡ଼ିକର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନରେ 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା 17 ତାରିଖରୁ ତାଙ୍କ ଜନ୍ମଦିନରୁ ବିଜେପି ଏକମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ଆସନ୍ତା ଅକ୍ଟୋବର 7 ତାରିଖରେ ନିଜ ଜନସେବାର 25 ବର୍ଷ ପୂରଣ କରିବେ। ସୂଚନାଯୋଗ୍ୟ 2001 ମସିହା ଏହି ଦିନରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ। ସେ ଆହୁରି କହିଛନ୍ତି ଏହି ବର୍ଷଗୁଡ଼ିକ ମଧ୍ୟରେ ଶ୍ରୀ ମୋଦି ଜନସେବାରୁ ଦେଶସେବା ମନ୍ତ୍ରରେ ଅନୁପ୍ରାଣିତ ହୋଇ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଶ୍ରୀ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ପ୍ରଗତି ସହ ସାଂସ୍କୃତିକ ପରିଚୟ ଏବଂ ଐକ୍ୟବଦ୍ଧତା ସୁଦୃଢ଼ ରହିଛି। ଯେତେବେଳେ ଶ୍ରୀ ମୋଦି ଦେଶର ନେତୃତ୍ୱ ନେଲେ ସେତେବେଳେ ଭାରତ ନୀତିଗତ ଅଚଳାବସ୍ଥାର ସମ୍ମୁଖୀନ ହୋଇଥିଲା ଏବଂ ଏହାକୁ ଫ୍ରାଜାଇଲ୍ 5 ଅର୍ଥନୀତି ମଧ୍ୟରେ ଗଣାଯାଉଥିଲା। କିନ୍ତୁ ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତଗତିରେ ପ୍ରମୁଖ ଅର୍ଥନୀତି ପାଲଟିଛି ବୋଲି ଶ୍ରୀ ନବୀନ କହିଛନ୍ତି।
1: ସଭି ଲୋକୋ ସେ ୟେ ଉମ୍ମୀଦ କି ଜା ରହୀ ହୈ କି 25 ମିନଟ କା କମ୍ ସେ କମ୍ ଶ୍ରମଦାନ ଓ ଦେ ଇସମେଁ କରିବ 25 ଅଲଗ ଅଲଗ କାର୍ଯ୍ୟକ୍ରମ ଲିଏ ଗଏ ହୈ ହର ବ୍ୟକ୍ତି आम जनमानस से इसमें हम अपील करेंगे कि उनके भी योगदान से इस देश के विकास में योगदान मिले परिवर्तन आए इस दृष्टि से ये कार्यक्रम लिए गए हैं। इसमें समाज के जुड़े हुए विभिन्न विषयों को लिया गया है। सेवा सेतु अभियान 17 सितंबर से 17 अक्टूबर के बीच में प्रत्येक ब्लॉक स्तर पर शिविर कैंप आयोजित किए जाएंगे।
0: ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ସଂକଳ୍ପ ଅଭିଯାନ ଆରମ୍ଭ ହେବ। ଶ୍ରୀ ନବୀନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଅକ୍ଟୋବର 7 ତାରିଖରେ ଗାଁ ଏବଂ ସହରାଞ୍ଚଳକୁ ଯୋଡ଼ି ସେବାଜ୍ୟୋତି କଳସ ଯାତ୍ରା ମଧ୍ୟ ବାହାର କରାଯିବ। ସେ ଆହୁରି କହିଛନ୍ତି ଆସନ୍ତା 17 ତାରିଖରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ସହଭାଗିତାରେ ସେବା ମେରା ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ନବୀନ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି କ୍ୟାପ୍ଟେନ୍ ବାତ୍ରା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଗଗୁଡ଼ିକୁ କବ୍ଜା କରିବା ସହ ଅତୁଳନୀୟ ନେତୃତ୍ୱ ଓ ଅସୀମ ବୀରତ୍ୱ ମାଧ୍ୟମରେ ସହଯୋଗୀ ସୈନିକମାନଙ୍କ ମନୋବଳକୁ ପ୍ରେରଣା ପ୍ରଦାନ କରିଥିଲେ। ସେ ଆହୁରି କହିଛନ୍ତି ମାତ୍ର 24 ବର୍ଷ ବୟସରେ ପ୍ରାଣବଳୀ ଦେଇଥିବା କ୍ୟାପ୍ଟେନ୍ ବାତ୍ରା ଦେଶର କଲ୍ୟାଣକୁ ସର୍ବୋଚ୍ଚରେ ରଖିବା ପାଇଁ ସମସ୍ତଙ୍କୁ ସର୍ବଦା ଅନୁପ୍ରାଣିତ କରିଚାଲିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଭିନ୍ନ ବୋଲି ଅଭିହିତ କରିବା ସହ ନିକଟତମ ପଡ଼ୋଶୀ ଓ ସାମୁଦ୍ରିକ ଅଂଶୀଦାର ଭାବେ ମିଳିମିଶି କାର୍ଯ୍ୟ ଜାରି ରଖିବେ ବୋଲି ସହମତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ଏହି ଅଞ୍ଚଳର ସୁରକ୍ଷା ଶାନ୍ତି ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଉଭୟ ଦେଶ ପ୍ରତିଶ୍ରତିବଦ୍ଧ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣଙ୍କ ନିମନ୍ତ୍ରଣ କ୍ରମେ ସିଆ ଇସ୍ମାଇଲ୍ ସମ୍ପ୍ରଦାୟର 50ତମ ଇମାମ ପ୍ରିନ୍ସ ରହିମ ଆଗା ଖାଁ ପଞ୍ଚମ ଆଜିଠାରୁ 7 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଇମାମ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ସେ ଆସନ୍ତାକାଲି ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ନୂଆଦିଲ୍ଲୀ ରହଣି ସମୟରେ ଆଗା ଖାଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ଗସ୍ତର ଅଂଶସ୍ୱରୂପ ସେ ଅହମ୍ମଦାବାଦ ମୁମ୍ବାଇ ଏବଂ ହାଇଦ୍ରାବାଦ ଗସ୍ତ କରିବେ ଯେଉଁଠାରେ ଆଗା ଖାଁ ଡେଭଲପମେଣ୍ଟ ନେଟୱର୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଜଡ଼ିତ ଅଛି। ସାଉଦି ଆରବର ସାର୍ବଭୌମ କ୍ଷେତ୍ର ଉପରେ ବିଶେଷକରି ସାଧାରଣ ନାଗରିକ ଏବଂ ଅର୍ଥନୈତିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ହୋଇଥିବା ହୁତି ଆକ୍ରମଣକୁ ଭାରତ ନିନ୍ଦା କରିଛି। ସାଉଦି ଆରବରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ହୁତିର ଏହି ଆକ୍ରମଣ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ ନଷ୍ଟ କରୁଛି। ଏଥିସହିତ ବାବ୍ ଅଲ୍ ମାଣ୍ଡେବ ଜଳପଥରେ ନୌଚାଳନାକୁ ସ୍ୱାଭାବିକ କରିବାରେ ଏହି ଆକ୍ରମଣ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଜୟସ୍ୱାଲ କହିଛନ୍ତି। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1,365ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ଅଦ୍ୟାବଧି ନିଖୋଜ ଥିବା ଅତିକମ୍ରେ

0: ଆଜିଠାରୁ ଆରମ୍ଭ ହେଲା ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଆଜି ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶାକୁ ବିଶ୍ୱର ନିବେଶ ମାନଚିତ୍ରରେ ଅଧିକ ଶକ୍ତିଶାଳୀ କରିବ। ଏହା ରାଜ୍ୟର ଶିଳ୍ପ ଓ ଆର୍ଥିକ ବିକାଶକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
1: ୟୁଏଇ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାକୁ ବିଶ୍ୱର ନିବେଶ ମାନଚିତ୍ରରେ ଅଧିକ ଶକ୍ତିଶାଳୀ କରିବା। ୟୁଏଇର କ୍ୟାପିଟାଲ, ଓଡ଼ିଶାର ଟ୍ୟାଲେଣ୍ଟ ଓ ରିସୋର୍ସେସ୍ ଦ୍ୱୟ ସମନ୍ୱୟ ହେଲେ ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଏକ ନୂଆ ଗତି ଦେବ, ଯୁବପିଢ଼ିମାନଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବାର ଇଏ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କେତେ ଅଧିକରୁ ଅଧିକ FDI ଓଡ଼ିଶାକୁ ଆସିବ ବା ବିଦେଶ ପୁଞ୍ଜି ଆସିବ, ଏଇ ଇନ୍ଭେଷ୍ଟର ମିଟ୍ ସେଥିରେ ସହାୟକ ହେବ।
0: ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ସଚିବ ହେମନ୍ତ ଶର୍ମାଙ୍କ ସମେତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓଡ଼ିଶାର ୟୁଏଇ ନିବେଶକ ସଂଯୋଗ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୟୁଏଇରେ ନିବେଶକ ସଂଯୋଗ ଅଭିଯାନ ମାଧ୍ୟମରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ଶିଳ୍ପ ଏବଂ ବ୍ୟବସାୟିକ ସହଭାଗିତା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ କରାଯାଉଛି ସେଠାକୁ ଡାକ୍ତରମାନଙ୍କୁ ପଠାଯିବ। ଏହି ରୋଗର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି। ଏହା ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
2: କ୍ରପ୍ ଟାଇଫସ୍ ଉପରେ ଆମର ଗୋଟେ ସ୍ପେଶାଲ ଗାଇଡ୍ଲାଇନ୍ ହେଇଛି ଏବଂ ସେଭଳିଆ ପଜିଟିଭ କେସ୍ ଆମ ପାଖରେ ଆସିନାହିଁ। ଆମର ଏଲିସା ଟେଷ୍ଟରେ ନେଗେଟିଭ ଆସିଛି, ଏ ଉପରେ ଓଡ଼ିଶାବାସୀ ପ୍ୟାନିକ୍ ହେବାର ନାହିଁ, ଆମର ବିଭାଗ ତରଫରୁ ସମ୍ପୂର୍ଣ୍ଣ ନଜର ରଖାଯାଇଛି।
0: ନବମ ଜାତୀୟ ପୋଷଣ ମାସ ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହାର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ନବମ ଜାତୀୟ ପୋଷଣ ମାସ ମାଧ୍ୟମରେ ସୁପୋଷିତ ଓ ସଶକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଛି। ଏହି ଅଭିଯାନ ପ୍ରତ୍ୟେକ ମା'ଙ୍କ ସ୍ୱାସ୍ଥ୍ୟ, ଶିଶୁର ପୋଷଣ ଏବଂ ପରିବାରର ସମୃଦ୍ଧି ସହ ଜଡ଼ିତ। ସୁସ୍ଥ ଜୀବନ ପାଇଁ ସୁଷମ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶାରେ ଆଜିଠାରୁ ରାଷ୍ଟ୍ରୀୟ ପୋଷଣ ମାସ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଛି। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମମତା PMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାପ୍ତ ପୋଷଣ ଏବଂ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ। ଭାଦ୍ରବ କୃଷ୍ଣ ତ୍ରୟୋଦଶ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ବେଶରେ ବଡ଼ଠାକୁର, ବଳଭଦ୍ର, ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇବେ। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ବେଶରେ କ୍ଷୀରି ଓ ଓମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ଦେଶବ୍ୟାପୀ ଆସନ୍ତା 17 ତାରିଖରୁ ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବ। ନୂଆଦିଲ୍ଲୀଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅକ୍ଟୋବର ମାସ 7 ତାରିଖରେ ଜନସେବାରେ ତାଙ୍କର 25 ବର୍ଷ ପୂରଣ କରିବେ। 2001 ମସିହା ଏହି ଦିନରେ ସେ ଗୁଜରାତର ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ। ଶ୍ରୀ ମୋଦି ଜନସେବାରୁ ଦେଶସେବା ମନ୍ତ୍ରରେ ଅନୁପ୍ରାଣିତ ହୋଇ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ପ୍ରଗତି କେବଳ ବିକାଶ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଭାରତର ସାଂସ୍କୃତିକ ପରିଚୟ ଏବଂ ଐକ୍ୟବଦ୍ଧ ସୁଦୃଢ଼ ହୋଇଛି ବୋଲି ଶ୍ରୀ ନବୀନ କହିଛନ୍ତି। ସେବା ଦିବସ ଅବସରରେ ରକ୍ତଦାନ ଶିବିର ଓ ସଂକଳ୍ପ ଅଭିଯାନ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଅକ୍ଟୋବର 7 ତାରିଖରେ ଗାଁ ଏବଂ ସହରାଞ୍ଚଳକୁ

ଯୋଡ଼ି ସେବାଜ୍ୟୋତି କଳସଯାତ୍ରା ମଧ୍ୟ ବାହାର କରାଯିବ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କୁ ଆଜି ତାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ତ୍ରିପାଠୀଙ୍କ ଜନସେବା ଓ ରାଜ୍ୟ ପ୍ରତି ତାଙ୍କର ଅବଦାନ ସଦା ସ୍କରଣୀୟ ହୋଇ ରହିବ। ଏହି ଅବସରରେ ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଗୌରୀଶଙ୍କର ମାଝିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ତ୍ରିପାଠୀଙ୍କ ସ୍କୃତିଚାରଣ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ସଂଯୋଗୀକରଣ ଓ ଭିତ୍ତିଭୂମିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ୍ ସେବାକୁ ଆହୁରି ସୁଦୃଢ଼ ଓ ନିରବଚ୍ଛିନ୍ନ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ ଚାରୋଟି ଗବେଷଣା କାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆଡ୍ସଫ୍ଟ ରେଲ୍ଟେଲ୍ ଦ୍ୱାରା ବିକଶିତ କେସ୍ ମନିଟରିଂ ସିଷ୍ଟମ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧ୍ୟକ୍ଷା ଶୋଭନା ମହାନ୍ତି, ବିଭାଗୀୟ କମିଶନର ତଥା ସଚିବ ଡକ୍ଟର ମୃଣାଳିନୀ ଦରସ୍ୱାଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜବାହର ନବୋଦୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ 37ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26ର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। ସ୍ୱଚ୍ଛ ଓ ପରିବେଶ ଅନୁକୂଳ ଯାତାୟତ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ବୈଦ୍ୟୁତିକ ଯାନ ବା ଇଭି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବିଦ୍ୟୁତ୍ ଯାନକୁ ଆପଣାଇ ଖର୍ଚ୍ଚ କମାଇବା। 2017 ମସିହାଠାରୁ ଭାରତରେ ମୋଟ 1 କୋଟିରୁ ଅଧିକ ଇଲେକ୍ଟ୍ରିକ୍ ଯାନ ବିକ୍ରି ହୋଇଛି। 2026 ମସିହାରେ ବିଦ୍ୟୁତ୍ ଯାନର ବଜାର ଅଂଶ ପ୍ରାୟ 11% ପହଞ୍ଚିଛି। ବିଶ୍ୱ ଇଭି ଦିବସ ଅବସରରେ ବିଦ୍ୟୁତ୍ ଚାଳିତ ଯାନବାହନକୁ ଆପଣାଇବା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆହ୍ୱାନ ଦେଇଛନ୍ତି। ବିଦ୍ୟୁତ୍ ଚାଳିତ ଯାନବାହନକୁ ଆପଣାଇ ସ୍ୱଚ୍ଛତା ଆଡ଼କୁ ଅଗ୍ରସର ହେବା ସହ ନବସୃଜନକୁ ଆପଣାଇବା ପାଇଁ ଶ୍ରୀ ସିଂହଦେଓ କହିଛନ୍ତି। ରାୟଗଡ଼ା ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ 696 କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଅର୍ଥରେ ଜିଲ୍ଲାର ବିଭିନ୍ନ ପ୍ରମୁଖ ସଡ଼କର ପ୍ରାୟ 114 କିଲୋମିଟର ଅଂଶକୁ 4 ଲେନ୍ରେ ଉନ୍ନୀତ କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଏହି ପ୍ରକଳ୍ପ ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୃତ୍ରିମ ପ୍ରଜନନ ଉପାୟରେ 19ଟି ବଉଳା କୁମ୍ଭୀର ଶାବକ ଜନ୍ମ ହୋଇଛନ୍ତି ବୋଲି ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। ଭିତରକନିକା ବନାଞ୍ଚଳର ଏକ ମାଈ କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କୌଶଳରେ ଏହି କୁମ୍ଭୀରମାନଙ୍କର ଜନ୍ମ କରାଯାଇଛି। ବିଲୁପ୍ତ ପ୍ରାୟ ଏହି ବଉଳା କୁମ୍ଭୀରଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ଏଠାରେ କୃତ୍ରିମ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ 1858 କୁମ୍ଭୀର ରହୁଛନ୍ତି। ଚଳିତ ବର୍ଷ ଜାତୀୟ ଉଦ୍ୟାନରେ ମୋଟ 117ଟି କୁମ୍ଭୀର ବସା ଠାବ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାର ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନିବେଶକ ଓ ବ୍ୟବସାୟୀ ଗୋଷ୍ଠୀଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ରୋଗର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି ସରକାର। ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହେଲା ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:36। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଭକ୍ତି ଗୀତ ଆଜି ପାଇଁ ଏତିକି। ଆଜିର ଶିଳ୍ପୀମାନେ ଥିଲେ କୁମାର ବାପି ଓ ନମିତା ଅଗ୍ରୱାଲ। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ।

ଏତିକିରେ ଶେଷ କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ କୁମାର ସାନୁ, କୁମାର ବାପି, ବାବୁଲ ସୁପ୍ରିୟ ଓ ନିବେଦିତା। ଗୀତ ରଚନା କରିଥିଲେ ନିଜାମ ମନୋଜ ବାଦଲ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ମାନେ କୋଉ ଗଛରେ କୋଉ ସମୟରେ ସାର ଦିଆଯିବ କି କୋଉ ଗଛର କୋଉ ମାଟିରେ ହେବ, କେତେବେଳେ ଆମ ମାଟି କୁଷା ହବ, ସବୁ ଜାଣିଯାଇଛନ୍ତି। ଆଉ ଯୋଉଟା ଜିଆ ଚାଷ ଆମେ ପିଲାଙ୍କ ଉପସ୍ଥିତିରେ ହିଁ ସେୟା କରିଥାଉ, କଦାପି ମୁଁ ଧରିଥାଏ, କିନ୍ତୁ ଛୁଆମାନେ ସବୁ ଦେଖନ୍ତି ଆମ ବାହାରୁ ଜିଆ ମଗେଇକିରି ଆମ ସେ 10 ଦିନ ଜିଆ ଚାଷ କରୁଛୁ ଏବଂ ସୁନ୍ଦର ଗ୍ରୋ ହେଇଛି।
1: ଏଇ ଯୋଉ ସ୍କୁଲର ପରିବେଶ ଏତେ ପରିଷ୍କାର ପରିଚ୍ଛନ୍ନ ରହିଛି, ଏହା ଦ୍ୱାରା ପିଲାମାନେ କେତେ ପ୍ରଭାବିତ ହଉଛନ୍ତି?
0: ଆଜ୍ଞା, ଆମର ଯୋଉ ନୂଆ ଶିକ୍ଷାର୍ଥୀ ନୀତି ଆସିଛି ହୋଲିଷ୍ଟିକ ପ୍ରବେଶକାର, ସାମଗ୍ରିକ ପ୍ରଗତି ପତ୍ର, ଆମେ ଆଗରୁ ଯୋଉ ପ୍ରଗତି ପତ୍ର ପିଲାଙ୍କୁ ଦଉଥିଲୁ ତାହେଲେ ପିଲାଙ୍କର 2-4 ଏକ୍ଜାମର ମାର୍କ ଥିବ ଆଉ 2-3 କମେଣ୍ଟ ସବୁ ଥାଏ। ଏବେ କିନ୍ତୁ ଏଇ ଯୋଉ ପ୍ରଗତି ପତ୍ରରେ 4 ଜିନିଷ ଅଛି, ସାଙ୍ଗସାଥି ନିଜେ ଏବଂ ତାଙ୍କର ଗାର୍ଡିଆନ ସହିତ ପ୍ରଶ୍ନପତ୍ର ପଚାରି ତାକୁ ଆମେ ସେଠି ପ୍ରତିଫଳିତ କରେଇବା। ଅଲରେଡି ସରକାର ପ୍ରଗତି ପତ୍ରରେ ଏଇସବୁ କ୍ୱେଶ୍ଚନ ଦେଇଛନ୍ତି, ଆମେ ପିଲାଙ୍କୁ ପ୍ରଶ୍ନ ପଚାରୁ, ମାନେ ତାଙ୍କ ବାପା ମାଙ୍କୁ ପ୍ରଶ୍ନ ପଚାରନ୍ତି, ପିଲାଟି ଘରେ କିପରି ସଫାସୁତୁରା ରହେ କି ନାହିଁ, ତା ଜିନିଷପତ୍ର ସଜାଡ଼ି ରଖେ କି ନାହିଁ, ତା ଲୁଗାପଟା ନିଜେ ସଫା କରେ କି ନାହିଁ, ଜୋତା ସଫା କରେ କି ନାହିଁ, ଏହି ପ୍ରଶ୍ନପତ୍ର ପ୍ରତ୍ୟେକ ବର୍ଷ 4 ସ୍ତରରେ କରିଥାଉ। ତେଣୁ ଆମେ ସେଇଥିରୁ ଜାଣୁ ଯେ ପିଲାମାନେ ମଧ୍ୟ ଘରେ ସଫାସୁତୁରା ରହୁଛନ୍ତି, ପିଲାମାନଙ୍କର ଅଭାବ ବି ରହିଥାଏ, ଯେମିତି ସେ ପିଲା ପୋଲିସ କରିପାରନ୍ତିନି, ଗରିବ ଛୁଆ ତାଙ୍କ ପାଖରେ ବ୍ରସ୍ ନାହିଁ। ତେଣୁ ଆମେ ଆମ ସ୍କୁଲରେ ମଧ୍ୟ ସବୁ ପୋଲିସ ଚେରି ଆଉ ବ୍ରସ୍ ସବୁ ଉପଲବ୍ଧ ବାହାରେ ଥାଏ ସବୁ। ଥରେ ଜଣେ ମା କହିଲା ଆମ ଛୁଆମାନଙ୍କୁ କେତେ ସୁନ୍ଦର ସ୍କୁଲଟାକୁ ସଜାଇ ରଖୁଛନ୍ତି, ଘରଟା କାହିଁକି କେମିତି ଅପରିଷ୍କାର, ଏମିତି ମଧ୍ୟ ମନ୍ତବ୍ୟ ଆମେ ପାଇଛୁ। ତେଣୁ ନିଶ୍ଚିତ ଭାବରେ ଘରେ ମଧ୍ୟ ଗାଁରେ ମଧ୍ୟ ପ୍ରଭାବ ପଡ଼ିଛି। ଆମ ବିଦ୍ୟାଳୟରେ 3 ପାଠିକା ଅଛନ୍ତି, ସେଗୁଡ଼ିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ। ଯୋଉଦିନ ଯଦି ପାଠିକା ମହୋଦୟ ମୁଣ୍ଡରେ ଟୋପି ନ ପିନ୍ଧିକି ଆସିଲେ ତାଙ୍କ ଘରକୁ ଫେରେଇ ଦେଉ। ଏଥିରେ ଆମର ଜିରୋ ଟଲରାନ୍ସ, ପୁରା ପରିଷ୍କାର ପରିଚ୍ଛନ୍ନ ଘର ରହିଛି, ଆଲୋକ ବ୍ୟବସ୍ଥା ଅଛି, ସବୁବେଳେ ଖାଦ୍ୟ ପଦାର୍ଥ ଘୋଡ଼ାଇ ରଖିବା, ଏସବୁ ଗୁଡିକ ଯତ୍ନଶୀଳ ହେଇଥାଉ। ଏଥିପାଇଁ ମଧ୍ୟ ଆମର ଗୋଟେ ଟିଚର ମାନଙ୍କର କମିଟି ରହିଛି, ଯେଉଁଥିରେ କି ଛାତ୍ରଛାତ୍ରୀମାନେ ଅଛନ୍ତି। ହାତ ଧୁଆ ପାଇଁ ଯୋଉଠି ଆମର ହାତ ଧୁଆର ମଲ୍ଟି ଟ୍ୟାପ୍ ପଏଣ୍ଟ ଯୋଉଥିରେ ଅଛି, ସେଠି ଅଲରେଡି ଆମେ ପୋଷ୍ଟର ଲଗେଇ ଦେଇଛୁ, ପ୍ରଥମ ଷ୍ଟେପ୍ରେ କେମିତି ହାତ କରିବ, ଦ୍ୱିତୀୟରେ କେମିତି, ଯେତେବେଳେ ଟ୍ୟାପ୍ଟାକୁ ଆସିବ ପିଲା ତା ଆଖିଟା ଆପେ ଆପେ ସେଇ ହାତ ପଡ଼ିଯିବ। ତତ୍ସହିତ ଆମର ଯୋଉ ହାତ ଧୁଆ ପାଇଁ ହ୍ୟାଣ୍ଡୱାସ୍ କିମ୍ବା ବାସନ ମଜା ପ୍ରଚୁର ପରିମାଣରେ ଉପଲବ୍ଧ ଥାଏ, ପିଲାମାନଙ୍କୁ ଯୋଉ କମିଟି ଅଛି ତାଙ୍କୁ ଦାୟିତ୍ୱରେ ଦେଇଥାନ୍ତି। ତତ୍ସହିତ ଆମର ଯେତେ ସବୁ ଆବର୍ଜନା ଆସୁଛି, ଯୋଉଟାକି ଆମର ଜୈବ ନବୀକରଣ ବାୟୋଡାଇଭର୍ଟେବଲ ସେଟା ସେଣ୍ଟ୍ରାଲ ବିନ୍କୁ ଯାଉଛି, ଯୋଉଟା ଆମର ଜିଆ ଖତ ତିଆରି ହେଉଛି, ଏବଂ ଅନ୍ୟାନ୍ୟ ଯୋଉଟା ଆମମାନଙ୍କର ପ୍ଲାଷ୍ଟିକ ଆସିଲା କେମିତି କ'ଣ ଆସିଲା, ତାକୁ ସକାଶ ବିଭିନ୍ନ କଲର ଡେଷ୍ଟପେନ୍ ହୋଇଛି ସେଠାରେ କରୁଛୁ। ପିଲାମାନେ ବେଳେବେଳେ ଅସାବଧାନତା ବଶତଃ ଭଲ ଧୁଅନ୍ତି ନାହିଁ, ତ ସେହି ସମୟରେ ଆମେ କ'ଣ କରୁ, ତାଙ୍କୁ ହାତରେ ଯୋଉ ଜୀବାଣୁ ଅଛି ସେଇଗୁଡ଼ିକୁ ନେଇ ଆମ ଲ୍ୟାବ୍ରେ ମାଇକ୍ରୋସ୍କୋପ୍ରେ ବି ଆମେ ପିଲାଙ୍କୁ ଦେଖେଇଦେବୁ, ଦେଖରେ ପିଲେ ତୁମେ ଆଜି ଆଜି ହାତ ଭଲ ଧୋଇଲ ନାହିଁ, ତୁମ ହାତରେ ଜୀବାଣୁ ଦେଖ, ଏଇଟା ତ ପେଟକୁ ଯାଇଥାନ୍ତୁ। ପାଣିର ମ୍ୟାଡାମ ଆମର ଗୋଟେ ବଡ ବୋରିଂ ଅଛି, ଓଭରହେଡ୍ ଟ୍ୟାଙ୍କ ଆମର 4 ଅଛି, ଏବଂ ଏଇ ଓଭରହେଡ୍ ଟ୍ୟାଙ୍କ ଆମେ ନିୟମିତ ବ୍ୟବଧାନରେ ତାକୁ ବ୍ଲିଚିଂ ପକାଇ ତାକୁ ସଫା କରୁ, ଏବଂ ମୋର ଦସ୍ତଖତ ସହିତ ସେଠି ଗୋଟେ ସାର୍ଟିଫିକେଟ୍ ଦିଆଯାଏ ଯେ ଏଇ ଟାଙ୍କିଟି ଏଇ ତାରିଖ ଦିନ ସଫା ହେଇଛି। ତତ୍ସହିତ ଆମର ଆକ୍ୱାଗାର୍ଡ ଅଛି, ଆକ୍ୱାଗାର୍ଡରୁ ପିଲାମାନେ ପିଇବା ପାଣିଟା ପିଅନ୍ତି। ଆମର ପ୍ରତ୍ୟେକ ବର୍ଷ 2 ବର୍ଷା ଋତୁ ପୂର୍ବରୁ ବର୍ଷା ଋତୁ ପରେ କ୍ୱାଟର ଟେଷ୍ଟ କରାଯାଏ, ଯୋଉଟାକି ଆମର ଚମ୍ପୁଆ ସରକାରଙ୍କର ଲାଭ ରହିଛି, ସେ ଲାଭରେ ଆମେ ତାକୁ ପରୀକ୍ଷା କରି ସାର୍ଟିଫାଇ ଆଣି ଦେଖୁ ଯେ ଏଥିରେ କ'ଣ ଅଛି, ଯଦି କୌଣସି ଲବଣ ଟିକେ ତାରତମ୍ୟ ରହିଥାଏ ତାହେଲେ ସେଠି ଆମର ଏକ୍ସପର୍ଟ ଅଛନ୍ତି, ତାଙ୍କୁ ବୁଝି ଡାକ୍ତରଖାନା ଭଣ୍ଡା ସହିତ ଯୋଗାଯୋଗ କରି ତା ଟ୍ରିଟମେଣ୍ଟ ବି କରୁ। ବେଳେବେଳେ ବୋରିଂରେ ବ୍ଲିଚିଂ ପକାଇ ପଡ଼ିଥାଏ। ଦ୍ୱିତୀୟ ସହିତ ଛୁଆମାନଙ୍କ ଭିତରେ ଗୋଟେ ସଚେତନତା ବୃଦ୍ଧି କରିବା ପାଇଁ ଆମ ବିଦ୍ୟାଳୟରେ ଗୋଟେ କାର୍ଯ୍ୟକ୍ରମ ବର୍ଷା ଜଳ ଅମଳ ରହିଛି, ଯୋଉଥିରେ କି ଆମର ଯେତେ ଛାତ ଘର ଅଛି କୌଣସି ପାଣି କରାଯାଏନି, ସବୁ ପାଣି ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ ଅଛି, ଯାହାର କ୍ଷମତା ହେଲା 6,000 ଗ୍ୟାଲନ। ସେଇଟାକୁ ଆମେ ମୋଟର ଯୋଗେ ପାଣି ଉଠେଇ ତାକୁ ଏଇ ଫଳ ବଗିଚା କି କିଚେନ୍ ଗାର୍ଡେନ୍ ଏଥିରେ ଦେଇଥାଉ, କିମ୍ବା ପରେ କେତେବେଳେ କିଛି ଧୁଆ ଧୋଇ ହେବ ସେଇ ପାଣିଟାକୁ ଆମେ ବ୍ୟବହାର କରିଥାଉ।
1: ନମସ୍କାର। ହଁ ଶ୍ରୋତା ବନ୍ଧୁ, ଆମ ପରିବେଶ ଆମରି ହେତେ, ଏହି ଶିକ୍ଷା ଯଦି ପ୍ରତ୍ୟେକ ବିଦ୍ୟାଳୟରୁ ପିଲାମାନେ ପାଇବେ ଆଉ ନିଜ ହାତରେ ସେ ଅଭିଯାନକୁ ଆଗେଇ ନେବେ ତାହେଲେ ଆମ ଦେଶ ସ୍ୱଚ୍ଛ ଦେଶ ଭାବରେ ପରିଗଣିତ ହେବା ପାଇଁ ଆଉ ବେଶୀ ଦିନ ନୁହେଁ। ନମସ୍କାର।

0: ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ 10,783 କୋଟି ଟଙ୍କା ବ୍ୟୟରେ 3 ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖଡ଼ଗପୁର ଝାରସୁଗୁଡ଼ା 4 ଲେନ୍ ବିଶିଷ୍ଟ ରେଳ ଲାଇନ୍କୁ ମିଳିଲା ଅନୁମୋଦନ। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାଣିଜ୍ୟ ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ କର୍କଟ ରୋଗର ଉତ୍ତମ ଚିକିତ୍ସା ସେବା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି 10,783 କୋଟି ଟଙ୍କା ବ୍ୟୟରେ 3 ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। 4 ଲେନ୍ ବିଶିଷ୍ଟ ଅଧିକ ରେଳ ଚଳାଚଳ କରୁଥିବା 7 ରେଳ ନେଟୱର୍କକୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି। ଏଥିରେ ଦିଲ୍ଲୀରୁ ମୁମ୍ବାଇ, ମୁମ୍ବାଇରୁ ଚେନ୍ନାଇ, ଚେନ୍ନାଇରୁ କୋଲକାତା ଏବଂ କୋଲକାତାରୁ ଦିଲ୍ଲୀ ପ୍ରକଳ୍ପ ରହିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 7 କରିଡରରେ ରେଳବାଇର ପ୍ରାୟ 40% ଯାତାୟାତ ହୋଇଥାଏ ଏବଂ ପ୍ରାୟ 2,000 କିଲୋମିଟର 4 ଲେନ୍ ବିଶିଷ୍ଟ କାର୍ଯ୍ୟ ଶେଷ ହୋଇଛି।
1: खड़गपुर से लेके उड़ीसा में झारसुगुड़ा तक का एक पूरा प्रोजेक्ट है जहाँ की 4th लाइन बनी। ये लाइन बन जाने से बहुत बड़ा जो कंजेशन होता है इस एरिया में वो खत्म होगा, कई नई गाड़ियां चला पाएंगे और जो ट्रैफिक की सीरियस प्रॉब्लम्स आती थी वो सारी प्रॉब्लम्स इससे सॉल्व हो, तो इस प्रोजेक्ट को हम जल्दी से जल्दी आगे बढ़ाए। इसके सारे डिटेल्स है प्रोजेक्ट के, 367 किलोमीटर, 6,528 करोड़ रुपीज का और एस्पिरेशनल डिस्ट्रिक्ट को जोड़ने वाला प्रोजेक्ट है।
0: ସେ ବୈଷ୍ଣବ କହିଛନ୍ତି, କ୍ୟାବିନେଟ୍ ମଧ୍ୟ 10,783 କୋଟି ଟଙ୍କା ବ୍ୟୟ ଅଟକଳରେ 3 ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଏଗୁଡ଼ିକ ହେଉଛି ଖଡ଼ଗପୁର ଝାରସୁଗୁଡ଼ା 4th ଲେନ୍, କଟ୍ରିରୁ ପେନ୍ଦ୍ରା ରୋଡ୍ 4th ଲେନ୍ ଏବଂ ବିଳାସପୁରରୁ ପେନ୍ଦ୍ରା ରୋଡ୍ 3rd ଲେନ୍। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ 3 ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା 5 ରାଜ୍ୟର 14 ଜିଲ୍ଲାର ପ୍ରାୟ 56 ଲକ୍ଷ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପଗୁଡ଼ିକ ଭାରତ ରେଳବାଇ ନେଟୱାର୍କକୁ 656 କିଲୋମିଟର ବୃଦ୍ଧି କରିବ।
1: रेलवे के मॉडर्नाइजेशन का जो काम पिछले 12 वर्षों में चल रहा है उसमें माननीय प्रधानमंत्री श्री नरेंद्र मोदी जी के कंप्लीट ओवरहॉलिंग जो रेलवे की हो रही है, कंप्लीट मॉडर्नाइजेशन हो रहा है उसके प्रोजेक्ट्स। रेलवे के 7 हाई डेंसिटी कॉरिडोर्स प्लस मेनी अदर कॉरिडोर्स जो कि बहुत ज्यादा भविष्य में ट्रैफिक लेने वाले हैं, उन सब कॉरिडोर्स को 4 लाइनिंग क्वाड्रुपलिंग कर दिल्ली से मुंबई, मुंबई से चेन्नई, चेन्नई से कोलकाता, कोलकाता से वापस मुंबई, ये हो गया गोल्डन क्वाड्रिलेटरल।
0: ଖଡ଼ଗପୁର ଝାରସୁଗୁଡ଼ା ମଧ୍ୟରେ 367 କିଲୋମିଟର ବିଶିଷ୍ଟ 4th ରେଳ ଲାଇନ୍ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ପ୍ରାୟ 6,528 କୋଟି ଟଙ୍କାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ 8 ଜିଲ୍ଲାକୁ ସଂଯୋଗ କରିବ। ଏହି ନୂଆ ରେଳ ଲାଇନ୍ ଦ୍ୱାରା ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ଶିଳ୍ପ ଓ ବ୍ୟବସାୟର ବିକାଶ ହେବ। ପରିବହନ ଖର୍ଚ୍ଚରେ ମାସିକ 967 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ ହେବା ସହ ପରିବେଶ ସୁରକ୍ଷାରେ ମଧ୍ୟ ବିଶେଷ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମହେନ୍ଦ୍ରଣ ମାଝୀ ଆଜି ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ ଆଇବିପିଜିଙ୍କ ସହ ଏକ ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଛନ୍ତି। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡଗୁଡ଼ିକ ପାଇଁ ରାଜ୍ୟର ଦକ୍ଷ ମାନବ ସମ୍ଭଳ ଉପଯୋଗ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ରୁଚି, ଫାର୍ମା ବି, B1 ଓ ରିକ୍ଲେନ୍ ଭଳି କମ୍ପାନୀ ସମେତ ଆଇବିପିଜିର ସଭାପତି ରାଜୀବ ଶାହା ମଧ୍ୟ ଯୋଗ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ କର୍କଟ ରୋଗ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଆଜି ଭୁବନେଶ୍ୱରଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ମହାଲିଙ୍ଗ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଓ ସହଜରେ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ଉପରେ ଆଲୋଚନା କରିଛନ୍ତି। କ୍ଲୋଜିଂ ଦ କ୍ୟାନ୍ସର କେୟାର ଗ୍ୟାପ୍ ଲକ୍ଷ୍ୟ

କୁ ସାକାର କରି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ କର୍କଟ ରୋଗର ଉତ୍ତମ ଚିକିତ୍ସା ସେବା ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ କର୍କଟ ରୋଗର ନିରାକରଣ ଓ ଉନ୍ନତ ଚିକିତ୍ସା ସେବାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଆୟୁଷ୍ମାନ ଯୋଜନା ଅଧୀନରେ 73ଟି ନୂତନ ରାଜ୍ୟ ପ୍ୟାକେଜ୍ ଏବଂ ପରବର୍ତ୍ତୀ ସମୟରେ 91ଟି ନୂତନ କର୍କଟ ରୋଗ ଚିକିତ୍ସା ପ୍ୟାକେଜ୍କୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ 311 କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 32ଟି କେମୋଥେରାପି ସେଣ୍ଟର ସ୍ଥାପନ କରାଯାଇଛି। ସମୟୋପଯୋଗୀ ସ୍କ୍ରିନିଂ ଓ ପ୍ରାଥମିକ ଚିହ୍ନଟ କର୍କଟ ବିରୋଧୀ ଲଢ଼େଇରେ ପ୍ରଥମ ପଦକ୍ଷେପ। ଏହାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଭାଦ୍ରବ କୃଷ୍ଣ ତ୍ରୟୋଦଶ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ବଡ଼ ଠାକୁର ବଳଭଦ୍ର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଉଛନ୍ତି। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କୁ ଏହି ବେଶରେ କ୍ଷୀରି ଓ ଅମନ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆଇଆର୍ସିଟିସି ସହଯୋଗରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଆସନ୍ତା 11 ତାରିଖରେ ବ୍ରହ୍ମପୁରରୁ ଆରମ୍ଭ ହେବ। ଏଥିରେ ଗଞ୍ଜାମ ଗଜପତି କନ୍ଧମାଳ ବୌଦ୍ଧ ଏବଂ ନୟାଗଡ଼ରୁ 775 ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିବେ। ସେପ୍ଟେମ୍ବର 10 ତାରିଖରେ ତୀର୍ଥଯାତ୍ରୀମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ସେମାନଙ୍କର ପଞ୍ଜୀକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟ ଅତିଥିମାନେ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର 11ରୁ 16 ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ଓ ବାରାଣସୀର ବିଭିନ୍ନ ତୀର୍ଥସ୍ଥଳ ପର୍ଯ୍ୟଟନ କରିବେ। ଆଇଆର୍ସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା ପାଇଁ ସମବାୟ ବିଭାଗର ଶାସନ ସଚିବ ତଥା ଏସ୍ଆଇଆର୍ର ପର୍ଯ୍ୟବେକ୍ଷକ ରାଜେଶ ପ୍ରଭାକର ପାଟିଲ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ମୂଳବସନ୍ତ ଅଞ୍ଚଳର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ୍ ମଧ୍ୟ ସେ ଦେଖିଛନ୍ତି। ଏହି ଅବସରରେ ସେ ବୁଥ୍ସ୍ତରୀୟ ଅଧିକାରୀ ସୁପରଭାଇଜର ଓ ଏଜେଣ୍ଟମାନଙ୍କ ସହିତ ଆଲୋଚନା କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ପରେ ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର୍ ଆୟାରଙ୍କ ସମେତ ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ସହ ଜିଲ୍ଲାସ୍ତରୀୟ ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ରାଜସ୍ୱ ଓ ପିଏମ୍ଜି ପ୍ରଗତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଭିଭିଭୂମି ଉନ୍ନୟନ ଗମନାଗମନ ପାନୀୟ ଜଳ ଏବଂ ଗ୍ରାମୀଣ ବିକାଶ ଯୋଜନାର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଏଥିସହ ଜିଲ୍ଲାର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଭୂ ରାଜସ୍ୱ ଖଣିଜ ରାଜସ୍ୱ ଏବଂ ଅନ୍ୟାନ୍ୟ ସରକାରୀ ଟିକସ ଆଦାୟର ଲକ୍ଷ୍ୟ କାର୍ଯ୍ୟ ଉପରେ ସମୀକ୍ଷା କରାଯିବା ସହ ବକେୟା ରାଜସ୍ୱକୁ ତ୍ୱରାନ୍ୱିତ କରିବା ଉପରେ ନିର୍ଦ୍ଦେଶ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଙ୍କ ଅଧ୍ୟକ୍ଷତାରେ ନିଆଳି ଅଞ୍ଚଳରେ ଟାଟା ପାୱାର ଦ୍ୱାରା ପରିଚାଳିତ ବିଦ୍ୟୁତ୍ ସଞ୍ଚାରଣ ବ୍ୟବସ୍ଥା ଓ ସେବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ ସମସ୍ତ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ଅଞ୍ଚଳରେ ପ୍ରମୁଖ 33 କେଭି ବିଦ୍ୟୁତ୍ ସଞ୍ଚାରଣ ଲାଇନ୍ ନେଟ୍ୱର୍କର ନିରନ୍ତର ବିଦ୍ୟୁତ୍ ଯୋଗାଣ ଓ କ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ଦେବାକୁ ଶ୍ରୀ ସିନ୍ଧୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ଟ ସର୍କିଟ୍ ଓ ଅପ୍ରତ୍ୟାଶିତ ବିଦ୍ୟୁତ୍ କାଟ କରାଯିବାକୁ ରୋକାଯିବାକୁ ଏବଂ ତାହାର ରକ୍ଷଣାବେକ୍ଷଣ ଆରମ୍ଭ କରିବାକୁ ଶ୍ରୀ ସିନ୍ଧୁ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପରିସଂଖ୍ୟାନ ସଭାଗୃହରେ ବାଳିକାଙ୍କ ସୁରକ୍ଷା ଶିକ୍ଷା ସ୍ୱାସ୍ଥ୍ୟ ପୋଷଣ ଓ ସଶକ୍ତିକରଣ ଆଦି ବିଭିନ୍ନ ବିଷୟକୁ ନେଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମର କୁମାର ଦର୍ୱାନ କାର୍ଯ୍ୟକ୍ରମରେ ଯୋଗଦେଇ ବାଳିକାଙ୍କ ସୁରକ୍ଷା ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 11ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 10,783 କୋଟି ଟଙ୍କା ବ୍ୟୟରେ 3ଟି ରେଳ ପ୍ରକଳ୍ପ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖଡ଼ଗପୁର ଝାରସୁଗୁଡ଼ା 4 ଲେନ୍ ବିଶିଷ୍ଟ ରେଳ ଲାଇନ୍କୁ ମିଳିଲା ଅନୁମୋଦନ।
ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାଣିଜ୍ୟ ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଏବଂ

ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ କାଠ ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ନବମ ରାଷ୍ଟ୍ରୀୟ ପୋଷଣ ମାସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନ କାର୍ଯ୍ୟକାରୀ କରାଯାଇଥାଏ। ପୁଷ୍ଟିଯୁକ୍ତ ଖାଦ୍ୟ ଅଭ୍ୟାସ, ସୁସ୍ଥତା ଏବଂ ଶିଶୁଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପିଲାଙ୍କ ସୁସ୍ଥ ଭବିଷ୍ୟତ ଜୀବନ ଗଠନରେ ସହାୟକ ହେଉଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ଦ୍ୱାରା 10 କୋଟିରୁ ଅଧିକ ହିତାଧିକାରୀ ସୁଫଳ ପାଉଛନ୍ତି। ସେମାନଙ୍କ ମଧ୍ୟରେ ଗର୍ଭବତୀ ତଥା ପ୍ରସୂତି ମହିଳା, ଶିଶୁ, କିଶୋରୀ ଆଦି ଅନ୍ତର୍ଭୁକ୍ତ। ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ ଅନ୍ତର୍ଜାତୀୟ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରଠାରେ ଆଜି ନବମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅଭିଯାନ ପୋଷଣଯୁକ୍ତ ତଥା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ସୁସ୍ଥ ମାତୃତ୍ୱ ଏବଂ ପୋଷଣଯୁକ୍ତ ଶିଶୁ ପ୍ରତ୍ୟେକ ପରିବାରର ସମୃଦ୍ଧି ସହ ଜଡ଼ିତ। ପୁଷ୍ଟିସାର ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଆସୁଛି। କୁପୋଷଣ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ, ଅଭିବୃଦ୍ଧି, ଶିକ୍ଷା ଏବଂ ଦକ୍ଷତାକୁ ପ୍ରଭାବିତ କରିଥାଏ। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ମାର୍ଚ୍ଚ 8 ତାରିଖରେ ରାଜସ୍ଥାନର ଝୁନ୍ଝୁନ୍ଠାରେ ପ୍ରଥମ ଥର ପାଇଁ ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ। ସାମଗ୍ରିକ ପୁଷ୍ଟିକରଣ ଯୋଜନା ବା ପୋଷଣ ନାମରେ ନାମିତ ଏହି ଅଭିଯାନ ଏକ ସୁସ୍ଥ ଓ ସଶକ୍ତ ରାଷ୍ଟ୍ର ଗଠନରେ ଗୁରୁତ୍ୱ ପ୍ରଦାନ କରୁଛି। 6 ବର୍ଷରୁ କମ୍ ବୟସର ଶିଶୁ, କିଶୋରୀ, ଗର୍ଭବତୀ ମହିଳା, ପ୍ରସୂତିଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରଯୁକ୍ତି ବିଦ୍ୟା ଆଧାରିତ ତଥା ସମ୍ପ୍ରଦାୟ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଚଳିତ ପୋଷଣ ମାସ କାର୍ଯ୍ୟକାରୀ ହେଉଛି। ସାମୂହିକ ଉଦ୍ୟମ ତଥା ଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଏହାର ମୂଳ ଲକ୍ଷ୍ୟ। ପୁଷ୍ଟିସାର ଯତ୍ନ ଏବଂ ପ୍ରାରମ୍ଭିକ ଶୈଶବ ବିକାଶ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସୁବ୍ୟବସ୍ଥିତ କରିବା ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଚଳିତ ପୋଷଣ ମାସ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ମଧ୍ୟ 10 ବର୍ଷ ପୂର୍ତ୍ତି ପାଳନ କରାଯିବ। ମହିଳାଙ୍କ କ୍ଷେତ୍ରରେ ସୁସ୍ଥ ଜୀବନଶୈଳୀ ଏବଂ ଗର୍ଭାବସ୍ଥାରେ ନିରନ୍ତର ଆୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଗତ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ରକ୍ତହୀନତା ପ୍ରବଣତାକୁ ହ୍ରାସ କରିବା ଲକ୍ଷ୍ୟରେ ପୋଷଣ ମାସ ମଧ୍ୟରେ ସ୍ଥାନୀୟ ପୁଷ୍ଟିକର ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ଗର୍ଭଧାରଣର 2 ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରଥମ 1000 ଦିନକୁ ଏହି ଅଭିଯାନ ମାଧ୍ୟମରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଏପରିକି କୁପୋଷଣ ଜନିତ ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। 2021 ମାର୍ଚ୍ଚ ମାସରେ ପୋଷଣ ଟ୍ରାକର ଆପ୍କୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ଏହି ଆପ୍ ଦ୍ୱାରା ଅଙ୍ଗନବାଡ଼ି କର୍ମୀ ସେବା ପ୍ରଦାନର ପ୍ରକୃତ ସମୟକୁ ତଦାରଖ କରିବାରେ ସଫଳ ହେଉଛନ୍ତି, ଫଳରେ ଆବଶ୍ୟକ ସ୍ଥଳେ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହୋଇପାରୁଛି। ଚଳିତ ବର୍ଷର ପୋଷଣ ମାସ ବିଭିନ୍ନ ପ୍ରସଙ୍ଗ ଆଧାରରେ କାର୍ଯ୍ୟକାରୀ ହେଉଛି। ସେଗୁଡ଼ିକ ହେଲା ଖାଦ୍ୟ ବିବିଧତା ଏବଂ ପର୍ଯ୍ୟାପ୍ତ ପ୍ରୋଟିନ୍, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟ, ସମ୍ପ୍ରଦାୟ ଭିତ୍ତିକ ଦାୟିତ୍ୱ, ଶୈଶବ ବିକାଶ ପାଇଁ ପୁଷ୍ଟିସାର ଓ ପ୍ରାରମ୍ଭିକ ଉତ୍ସାହ ଏବଂ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ଚଳିତ ବର୍ଷ ଗତ April 9-23 ପର୍ଯ୍ୟନ୍ତ ପୋଷଣ ପକ୍ଷର 8ମ ସଂସ୍କରଣ ପାଳିତ ହୋଇଯାଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କ ବିକାଶକୁ ଗୁରୁତ୍ୱ ଦେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଏହି ପକ୍ଷ ପାଳିତ ହୋଇଥିଲା। ଗତବର୍ଷ 8ମ ରାଷ୍ଟ୍ରୀୟ ପୋଷଣ ମାସ September 17 ଆରମ୍ଭ ହୋଇଥିଲା। ମଧ୍ୟପ୍ରଦେଶର ଧାର୍ରୁ ଆରମ୍ଭ ହୋଇଥିବା ଏହି ମାସିକ ଅଭିଯାନ ସମୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରାୟ 20ରୁ ଅଧିକ ମନ୍ତ୍ରଣାଳୟ ସହ ସମନ୍ୱୟ ମାଧ୍ୟମରେ ଦେଶବ୍ୟାପୀ 14 କୋଟି 33 ଲକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହିଭଳି ଅଭିଯାନ ଖାଦ୍ୟ

ବିବିଧତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏକ ସୁସ୍ଥ ପୋଷଣଯୁକ୍ତ ଭାରତ ଗଠନ କରିବାରେ ସହାୟକ ହେଉଛି। ଶେଷ ହେଲା ଆଜିର ପ୍ରସଙ୍ଗ।

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଟ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:02। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ।
1: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ଗାଇଛନ୍ତି ମାନସିଂ ମୁର୍ମୁ ଏବଂ ତାଙ୍କର ସାଥୀ କଳାକାରମାନେ।

ମାନସିଂ ମୁର୍ମୁ ଏବଂ ତାଙ୍କର ସାଥୀମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ହରିଶ ଚନ୍ଦ୍ର ହାଁସଦା, ପଦ୍ମିନୀ ମୁର୍ମୁ, ନିରୁପମା ମୁର୍ମୁ, ମାଳତୀ ସୋରେନ, ସୁସ୍ମିତା ମୁର୍ମୁ, ଦୁଲା ମୁର୍ମୁ, ସୁକୁଲ ସୋରେନ, ଚାନ୍ଦାନ ଟୁଡୁ ଏବଂ ଶୁଭଦା କିସ୍କୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ।

0: ଘୋଷ ମୁଖ୍ୟ ସମ୍ବାଦ। 20,000 କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ଖଡ଼ଗପୁର ଝାରସୁଗୁଡ଼ା ଚତୁର୍ଥ ଲାଇନ୍ ସମ୍ପନ୍ନ କାର୍ଯ୍ୟକୁ ମଞ୍ଜୁରୀ। ଗୁଜରାଟର ସୁରଟରୁ ଭାପି ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆସନ୍ତା ବର୍ଷଠାରୁ ହେବ କାର୍ଯ୍ୟକ୍ଷମ କହିଲେ ରେଳମନ୍ତ୍ରୀ। ଭାରତ ଓ ଶ୍ରୀଲଙ୍କା ସଭ୍ୟତାଗତ ଉତ୍ତମ ପଡ଼ୋଶୀ ହୋଇଥିବା ଦୃଷ୍ଟିରୁ ଦେଶବାସୀଙ୍କ ବିକାଶ ଲାଗି ମିଳିତ ପ୍ରଚେଷ୍ଟା କରିବାକୁ ଦୋହରାଇଲେ ପ୍ରତିବଦ୍ଧତା। ଏବଂ ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାର ଆଜି ଅନ୍ତିମ ଦିବସରେ 2 ସ୍ୱର୍ଣ୍ଣ ଓ 4 ବ୍ରୋଞ୍ଜ ପଦକ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 3 ମଲ୍ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 3 ପ୍ରକଳ୍ପ ଲାଗି 10,700 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟଟକଳ କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର 14 ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଭାରତୀୟ ରେଳବାଇର ନେଟ୍ୱର୍କ ପ୍ରାୟ 656 କିଲୋମିଟର ବୃଦ୍ଧି ପାଇବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ଅଧୀନରେ ଖଡ଼ଗପୁରରୁ ଝାରସୁଗୁଡ଼ା ରୁ ପେନ୍ଦ୍ରା ରୋଡ୍ ମଧ୍ୟରେ 4 ଲାଇନ୍, ବିଳାସପୁରରୁ ପେନ୍ଦ୍ରା ରୋଡ୍ 3 ଲାଇନ୍ ଅନ୍ତର୍ଭୁକ୍ତ। ରେଳ ଲାଇନ୍ କ୍ଷମତା ବୃଦ୍ଧି କରିବା ଦ୍ୱାରା ରେଳ ଗମନାଗମନରେ ଉଲ୍ଲେଖ ଫଳରେ ଭାରତୀୟ ରେଳବାଇ ନିଜର କାର୍ଯ୍ୟଦକ୍ଷତା ଏବଂ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ସୁସଂହତ କରିପାରିବ ବୋଲି ସେ କହିଛନ୍ତି। ଖଡ଼ଗପୁର ଝାରସୁଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା 4 ଲାଇନ୍ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଖଡ଼ଗପୁର ये लाइन बन जाने से बहुत बड़ा जो कंजेशन होता है इस एरिया में वो खत्म होगा। कई नई गाड़ियां चला पाएंगे और जो ट्रैफिक की सीरियस प्रॉब्लम्स आती थी वो सारी प्रॉब्लम्स इससे सॉल्व होती। तो इस प्रोजेक्ट को हम जल्दी से जल्दी आगे बढ़ाएं। इसके सारे डिटेल्स है प्रोजेक्ट के, 367 किलोमीटर, 6528 करोड़ रुपीज का और एस्पिरेशनल डिस्ट्रिक्ट को जोड़ने वाला प्रोजेक्ट है।
0: ଶ୍ରୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଆଜି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାର 17 ଜିଲ୍ଲା ଦେଇ ଗତି କରୁଥିବା ଅନ୍ୟ 5 ମଲ୍ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଭାରତୀୟ ରେଳବାଇ ନେଟ୍ୱର୍କରେ ଅଧିକ 540 କିଲୋମିଟର ସଂଯୋଗ ହୋଇପାରିବ। 2029-30 ବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି 10,021 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟଟକଳ କରାଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ନିଗୁଣ୍ଟା ଏବଂ ହ୍ୱାଇଟ୍ ଫିଲ୍ଡ ପର୍ଯ୍ୟନ୍ତ 3rd ଓ 4th ଲାଇନ୍ ସମେତ ହୋସୁରରୁ ଓମାଲୁର ଲାଇନ୍ ଦୋହରୀକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରେଳ ସଂଯୋଗୀକରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହିତ ପ୍ରାୟ 2,100 ଗ୍ରାମର 52,00,000 ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରେଳମନ୍ତ୍ରୀ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ର ଆଜି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସମସ୍ତ 7 ଯାକ ହାଇ ଡେନ୍ସିଟି ରେଳ କରିଡରକୁ 4 ଲାଇନ୍ କରାଯିବ। ଏହି ରେଳପଥଗୁଡ଼ିକ ହେଲା ଦିଲ୍ଲୀରୁ ହାଓଡ଼ା, ମୁମ୍ବାଇରୁ ହାଓଡ଼ା, ଦିଲ୍ଲୀରୁ ମୁମ୍ବାଇ, ଦିଲ୍ଲୀରୁ ଗୌହାଟୀ, ଦିଲ୍ଲୀରୁ ଚେନ୍ନାଇ, ହାଓଡ଼ାରୁ ଚେନ୍ନାଇ ଏବଂ ମୁମ୍ବାଇରୁ ଚେନ୍ନାଇ ରୁଟ୍। ଏହି ରେଳପଥରେ ଭାରତୀୟ ରେଳବାଇ ନେଟ୍ୱର୍କର 11,000 କିଲୋମିଟର ରହିଛି। ସେଥିମଧ୍ୟରୁ 2,000 କିଲୋମିଟରକୁ 4 ଲେନ୍ ବିଶିଷ୍ଟ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: रेलवे के मॉडर्नाइजेशन का जो काम पिछले 12 वर्षों में चल रहा है उसमें माननीय प्रधानमंत्री श्री नरेंद्र मोदी जी के कंप्लीट ओवरहॉलिंग जो रेलवे की हो रही है, कंप्लीट मॉडर्नाइजेशन हो रहा है उसके प्रोजेक्ट्स। रेलवे के 7 हाई डेंसिटी कॉरिडोर्स प्लस मेनी अदर कॉरिडोर्स जो कि बहुत ज्यादा भविष्य में ट्रैफिक लेने वाले हैं, उन सब कॉरिडोर्स को 4-lining, quadrupling कर रहे हैं। दिल्ली से मुंबई, मुंबई से चेन्नई, चेन्नई से कोलकाता, कोलकाता से वापस मुंबई, ये हो गया गोल्डन क्वाड्रिलेटरल।
0: ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆସନ୍ତା ବର୍ଷ ଏହି ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରାଯିବ। ସମ୍ପୃକ୍ତ କରିଡର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ପ୍ରାଥମିକ ଭାବେ ସୁରଟରୁ ଭାପି ପର୍ଯ୍ୟନ୍ତ 100 କିଲୋମିଟର ସେକ୍ସନକୁ ଏଥିଲାଗି ଉନ୍କକ୍ତ କରାଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଭାରତ ଓ ଶ୍ରୀଲଙ୍କା ସଭ୍ୟତାଗତ ଉତ୍ତମ ପଡ଼ୋଶୀ ଏବଂ ସାମୁଦ୍ରିକ ଭାଗିଦାରୀ ହୋଇଥିବା ଦୃଷ୍ଟିରୁ ଦେଶବାସୀଙ୍କ ବିକାଶ ଓ କଲ୍ୟାଣ ଦିଗରେ ମିଳିତ ପ୍ରଚେଷ୍ଟା କରିବାକୁ ନିଜର ପ୍ରତିଶ୍ରତିବଦ୍ଧତା ଜାହିର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର 3-ଦିନିଆ ଶ୍ରୀଲଙ୍କା ଗସ୍ତ ଅବସରରେ ଆଜି କଲମ୍ବୋଠାରେ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ଆଲୋଚନା କରିବା ସମୟରେ ଏହି ମତ ପ୍ରକାଶ ପାଇଛି।

ଉଭୟ ଦେଶ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ସହିତ ସମୃଦ୍ଧି ଦିଗରେ ଏକତ୍ର ହୋଇ କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ଦେଶାନାୟକ କହିଛନ୍ତି, ଭାରତର ସୁରକ୍ଷା ସ୍ୱାର୍ଥକୁ ବିପଦ ସୃଷ୍ଟି କରୁଥିବା କୌଣସି ପ୍ରକାର ବେଆଇନ କାର୍ଯ୍ୟକୁ ଶ୍ରୀଲଙ୍କା ଭୂପୃଷ୍ଠରେ କାର୍ଯ୍ୟକାରୀ କରିବା ଲାଗି ଅନୁମତି ଦିଆଯିବ ନାହିଁ। ସାମୁଦ୍ରିକ ଝଡ଼ ଦିତୁଆ ସମୟରେ ଭାରତ ଅପରେସନ୍ ସାଗର ବନ୍ଧୁର ଅଂଶସ୍ୱରୂପ ଶ୍ରୀଲଙ୍କାକୁ ରିଲିଫ୍

0: ସ୍ୱରୂପ ଶ୍ରୀଲଙ୍କାକୁ ରିଲିଫ୍ ସହାୟତା ଯୋଗାଇ ଦେଇଥିବାରୁ ରାଷ୍ଟ୍ରପତି ଦିଶା ନାଏକେ କୃତଜ୍ଞତା ଜଣାଇଛନ୍ତି। ଶ୍ରୀଲଙ୍କାର ଏକ ଉତ୍ତମ ବନ୍ଧୁ ତଥା ପଡ଼ୋଶୀ ହୋଇଥିବା ଦୃଷ୍ଟିରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଭାରତ ନିଜର ଦାୟିତ୍ୱ ମନେ କରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ବିଶେଷକରି ଶ୍ରୀଲଙ୍କା ବାୟୁସେନା ଲାଗି L-70 ବନ୍ଧୁକର ଆଧୁନିକୀକରଣ ଏବଂ ଦୁଇ ଦେଶର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉଭୟ ନେତା ଭର୍ଚୁଆଲ ମାଧ୍ୟମରେ ଭାରତୀୟ ପ୍ରତିରକ୍ଷା ବାହିନୀ ଦ୍ୱାରା ନିର୍ମିତ 3 ଭେଲେ ବ୍ରିଜ୍ର ଉଦ୍ଘାଟନ କରିଛନ୍ତି। ଏହି ଆଲୋଚନା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ଦିଶା ନାଏକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କ ମିଳିତ ସହଯୋଗରେ ଆସନ୍ତା 11 ଦିନ ମୁମ୍ବାଇଠାରେ ଅଟ୍ଟାଳିକା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କର ଏକ ଜାତୀୟ ସମ୍ମିଳନୀ ଆରମ୍ଭ ହେବ। ଏହି ଦୁଇଦିନିଆ ସମ୍ମିଳନୀରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଅଧ୍ୟକ୍ଷତା କରିବେ। ସମ୍ପୃକ୍ତ ଶ୍ରମିକମାନଙ୍କର ଢାଞ୍ଚାଗତ କାର୍ଯ୍ୟଶୈଳୀ ଏବଂ କଲ୍ୟାଣ ବୋର୍ଡକୁ ଅଧିକ ସଶକ୍ତ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ସାବ୍ୟସ୍ତ ହେବ ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି। ଗତବର୍ଷ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ଶ୍ରମ ସମ୍ମିଳନୀ ଅବସରରେ ଶୁଭାରମ୍ଭ ହୋଇଥିବା 3 ପ୍ରମୁଖ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ଅବସରରେ ସମୀକ୍ଷା କରାଯିବ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କର ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଆଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଚୀନ୍ର ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଥିବା 48 ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ପ୍ରଥମ ଥର ଲାଗି 11 ନୂତନ ବର୍ଗରେ ଭାରତ ଭାଗ ନେବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 22-27 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 64 ବର୍ଗରୁ 63 ଭାରତ ଅଂଶଗ୍ରହଣ କରିବ। ଭାରତୀୟ ଦଳରେ ମୋଟ 60 ପ୍ରତିଯୋଗୀଙ୍କୁ ସାମିଲ କରାଯାଇଛି। ଗୁଜରାଟ ବିଧାନସଭାର 3 ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନରେ ମୁଖ୍ୟତଃ ବସ୍ତୁ ଓ ସେବାକର ସଂଶୋଧନ, ସହଜରେ ବ୍ୟବସାୟ କରିବା ପ୍ରକ୍ରିୟା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଜମି ଟିକସ, ପଶୁ ସମ୍ପଦ ଅଧିନିୟମ ସମ୍ପର୍କିତ ପ୍ରମୁଖ ବିଲ୍ ଗୃହରେ ଉପସ୍ଥାପନ କରାଯିବାର କାର୍ଯ୍ୟସୂଚୀ ରହିଛି। ଅହମ୍ମଦାବାଦରେ ଚାଲିଥିବା ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାର ଆଜି ଅନ୍ତିମ ଦିବସରେ ଭାରତ 2 ସ୍ୱର୍ଣ୍ଣ ଏବଂ 4 ବ୍ରୋଞ୍ଜ ପଦକ ହାସଲ କରିଛି। ମହିଳା ବର୍ଗରେ ଶୀତଲ ଦେବୀ ବ୍ୟକ୍ତିଗତ ଭାବେ 1 ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ହରବିନ୍ଦର ଓ ଭାବନାଙ୍କ ଯୋଡ଼ି ମିକ୍ସଡ୍ ବର୍ଗରେ ଅନ୍ୟ ସ୍ୱର୍ଣ୍ଣ ପଦକଟି ହାସଲ କରିଛନ୍ତି। ୟୁଏସ୍ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲ୍ ପର୍ଯ୍ୟାୟରେ ଆମେରିକାର ବେନ୍ ସେଲ୍ଟନ୍ ଏବଂ ଫ୍ରାନ୍ସେସ୍ ଟାଇଫୋ ପ୍ରବେଶ କରିଛନ୍ତି। ଆଜି ନ୍ୟୁୟର୍କଠାରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସେଲ୍ଟନ୍ ପୂର୍ବ ବର୍ଷର ଚାମ୍ପିୟନ୍ କାର୍ଲସ୍ ଆଲକାରଜ୍କୁ 6-7, 6-1, 6-3, 1-6, 7-6 ସେଟ୍ରେ ପରାସ୍ତ କରିଛନ୍ତି। ସେହିଭଳି ଟାଇଫୋ ଏହି ପର୍ଯ୍ୟାୟରେ ଗତକାଲି ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଆଲେକ୍ସ ମିକେଲସେନ୍ଙ୍କୁ ପରାସ୍ତ କରିଛନ୍ତି। ଆଜି ରାତିରେ ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍ର ଆଲେକ୍ଜାଣ୍ଡର ବ୍ଲକ୍ସ ଓ ରୁଷ୍ର କ୍ୟାରେନ୍ କାଚାନୋଭ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେହିଭଳି ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଜର୍ମାନ୍ର ଆଲେକ୍ଜାଣ୍ଡର ଭେରେବ୍ ଡଚ୍ର ବୋଟେକ୍ ଭାଣ୍ଟେଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସ ବର୍ଗରେ ପୂର୍ବ ବର୍ଷର ଚାମ୍ପିୟନ୍ ଆରିୟନ୍ ସାଭାଲେଙ୍କା ଓ ଜେସିକା ପେଗୁଲା ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବିହାରରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଛି। ବିଶେଷକରି ଗଙ୍ଗା, ଗଣ୍ଡକ, କୋଶି, ସୋନ୍, ପୁନପୁନ୍ ସମେତ ଅନ୍ୟାନ୍ୟ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇଥିବା ବେଳେ ଅନ୍ୟ କେତେକ ନଦୀର ଜଳସ୍ତର ଆଜି ଅପରାହ୍ନ ସୁଦ୍ଧା ଅପରିବର୍ତ୍ତିତ ରହିଛି। ରାଜ୍ୟର ପାଟନା, ସରନ, ବୈଶାଳୀ, ବେଗୁସରାଇ, ଖାଗାରିଆ, ସମସ୍ତିପୁର, ଜେହନାବାଦ ଓ ଆରୱାଲ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଯୋଗାଣ ଜାରି ରହିଛି। 20,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ଖଡ଼ଗପୁର ଝାରସୁଗୁଡ଼ା ଚତୁର୍ଥ ଲାଇନ୍ ସମ୍ପନ୍ନ କାର୍ଯ୍ୟକୁ ମଞ୍ଜୁରୀ। ଗୁଜରାଟର ସୁରଟରୁ ଭାପେ ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆସନ୍ତା ବର୍ଷଠାରୁ ହେବ କାର୍ଯ୍ୟକ୍ଷମ, କହିଲେ ରେଳମନ୍ତ୍ରୀ। ଏବଂ ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାର ଆଜି ଅନ୍ତିମ ଦିବସରେ 2 ସ୍ୱର୍ଣ୍ଣ ଓ 4 ବ୍ରୋଞ୍ଜ ପଦକ ହାସଲ କଲା ଭାରତ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ
2: सुदूरु सदर अपहंच अंचलर स्वर उत्सव महोत्सव सभा समिति समारोह प्रगति दुर्गति एवं संगतिर अभिव्यक्ति।

0: ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୟ ଓ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲାରେ ଉଲ୍ଲାସ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଛି। ସିନ୍ଧି ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ 28 ଜଣ ବୟସ୍କ ଶିକ୍ଷାର୍ଥୀ ପାଠ ପଢୁଛନ୍ତି। ଅକ୍ଷର ଚିହ୍ନିବାଠାରୁ ପଢ଼ିବା ଲେଖିବା ଓ ଦୈନନ୍ଦିନ ଜୀବନର ଆବଶ୍ୟକ ଜ୍ଞାନ ହାସଲ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ପ୍ରଧାନ ଶିକ୍ଷକଙ୍କ ସହ 4 ଜଣ ସ୍ୱେଚ୍ଛାସେବୀ ଶିକ୍ଷକ ଏଥିରେ ସହଯୋଗ କରୁଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ମାର୍କଣ୍ଡ ସତନାମୀ କହିଛନ୍ତି,
1: ଭାରତ ସରକାରଙ୍କ ଦ୍ୱାରା 2023 ମାର୍ଚ୍ଚ ମାସରେ ଏହା ଏନ୍ଇପି 2020 ଅନ୍ତର୍ଭୁକ୍ତ କରାଯାଇଥିଲା। ଏନ୍ଇପି 2020 ହିସାବରେ ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ତାର ମୁଖ୍ୟ ଲକ୍ଷ୍ୟ। ତେଣୁ ଆମର ନବରଙ୍ଗପୁର ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି କ୍ରମେ ନବରଙ୍ଗପୁର ବ୍ଲକର ବ୍ଲକ ଶିକ୍ଷା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠି କ୍ରମେ ଆମେ ଗୋଟେ ସର୍ଭେ କରିଥିଲୁ। ଏହି ସର୍ଭେରେ ଆମର ଶିକ୍ଷକମାନେ ଅନ୍ତର୍ଭୁକ୍ତ ଥିଲେ। ଗାଁରେ ଗୋଟେ ଗୋଟେ ଭିତ୍ତି ସେ ଶିକ୍ଷକମାନେ ସେଥିରେ ସଂଯୋଗ କରିକି ସର୍ଭେ କରିକି ଗୋଟେ ରିପୋର୍ଟ ପ୍ରଦାନ କରିଥିଲେ ଆମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ। ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ବିଦ୍ୟାଳୟରେ ପ୍ରତି ରବିବାର ଯୋଉ ପଢି ପାରୁନାହାନ୍ତି ଲେଖି ପାରୁନାହାନ୍ତି ସେମାନଙ୍କୁ ଆମର ଶିକ୍ଷକ ଭାଇମାନେ ଆଉ ସମସ୍ତଙ୍କ ଟିମ୍ର ସହଯୋଗରେ ଗାଁର ସହଯୋଗ କମିଟିର ସହଯୋଗ ମୋ ସ୍କୁଲ ପରିଚାଳନା ପଞ୍ଚଶତ ଶିକ୍ଷା ସେତୁ ର କମିଟିର ସହଯୋଗ ର ସମସ୍ତଙ୍କର ସହଯୋଗରେ ଆମର ସେ ଛାତ୍ରଛାତ୍ରୀ ସେ ଲୋକମାନଙ୍କୁ ପାଠପଢା ଚାଲିଛି।
0: ଜଣେ ଶିକ୍ଷାର୍ଥୀ ହେମ ଭତରା କହିଛନ୍ତି,
2: ଆମେ ସ୍କୁଲ ଆସିକିରି ଏକ ଦୁଇ ଇଟା ମାନେ ସବୁ ପାଠ ପଢ଼ଲୁନି ଆଜ୍ଞା ମାନେ ଆମକେ ଲେଖାଇଲେନି ଆମକେ ଘର ଘର କେ ଡାକଲାଇ ବୁଢା ବୁଢି ପାଠ ପଢ଼ବାର ନିୟମ କାନୁନ ମାନ ଜାଣବାର ବେଗ ତାନି ଗଲେ ଲେଖାପଢା ଶିଖବାର କୋନ ବାଟେ ଘାଟେ ଗଲେ ନମ୍ବର ପଢ଼ବାର ଏବେ ନା ଗଲେ ଗାଁ ଗଲେ ନା ବୁଲବାସ ସେ ବଡ ମାନ ପଢି ପାରବା ତମେ ସବୁ ବାଟେ ଯାଇ ପାରବା ଆରେ ଯାଇକିରି ଆଇ ପାରବା ତମେ ନା ଶିଖିଲେ ସବୁ ଶିଖବାସ ବୋଲିକରି ଆଜ୍ଞା ମାନେ ଆମକେ କହିକିରି ଶିଖାଇଲେନି। ରବିବାର ଦିନେ ଆସିବୁ ଆମେ ଘଣ୍ଟେ 2 ଘଣ୍ଟା ପଢ଼ବୁ ଶିଖବୁ ଆରି ଯିବୁ ପ ଆ
0: ନବରଙ୍ଗପୁର ସହରର ନୂଆବନ୍ଧ ସାହିରେ ସମବାୟ ବିଭାଗ ପକ୍ଷରୁ କାମଧେନୁ ଗୋଖାଦ୍ୟ ଭଣ୍ଡାର ଉଦ୍ଘାଟିତ ହୋଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏହାକୁ ଉଦ୍ଘାଟନ କରିଥିଲେ। ଏଠାରେ ଚାଷୀ ଓ ଗୋପାଳକମାନେ ସୁଲଭ ମୂଲ୍ୟରେ ଉନ୍ନତମାନର ଗୋଖାଦ୍ୟ ସହ କୁକୁଡ଼ା ଓ ବତକ ଖାଦ୍ୟ ପାଇପାରିବେ। ଏହା ପଶୁପାଳନ ବୃଦ୍ଧି ସହ ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର 17 ଅକ୍ଟୋବର 17 ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର 17 ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସାଂସଦ ବଳଭଦ୍ର ମାଝୀଙ୍କ ସମେତ ବିଧାୟକ ଓ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ଆଗାମୀ ଧାନମଣ୍ଡିରେ ଧାନ ସଂଗ୍ରହ ପାଇଁ ନବରଙ୍ଗପୁର ଜିଲ୍ଲାରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଧାୟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଧାନ ସଂଗ୍ରହକୁ ସୁଚାରୁରୂପେ ପରିଚାଳନା ପାଇଁ ଆଲୋଚନା କରିଥିଲେ। ଲଗାଣ ବର୍ଷା ଯୋଗୁଁ ଭାରତମାଳା ରାସ୍ତାରେ ପାଣି ଜମିଥିବାରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ସାଂସଦ ବଳଭଦ୍ର ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ମାଣାଧୀନ ବାଇପାସ୍ ଓ ରେଳପଥ ରାସ୍ତାରେ ଭବିଷ୍ୟତ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ଓ ବାଇପାସ୍ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ନବରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାୟ 2 କୋଟି ଟଙ୍କା ବ୍ୟୟରେ ନିର୍ମିତ ଓସ୍ମାନ ହଲ୍, ଚିଲ୍ଡ୍ରେନ୍ ପାର୍କ ଓ 17 ନମ୍ବର ୱାର୍ଡରେ ପ୍ରତାପ ସାଗର ରୋଡ୍ ଲୋକାର୍ପିତ ହୋଇଛି। ସହରର ପରିମଳ, ପାନୀୟ ଜଳ, ରାସ୍ତାଘାଟ, ଆଲୋକୀକରଣ, ଉନ୍ନତ ପୌରସେବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମରେ ଲେଖରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଶ୍ରୋତାବନ୍ଧୁ ସମୟ ହୋଇଯାଇଛି ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ଶୁଣିବା ପାଇଁ। ଉପସ୍ଥାପନରେ ଅଛନ୍ତି

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ ଭାଇ, ଆମର ମୂଳ ହଉଛି ଚାଷ। ଆମେ ଯାହା ବି କରୁ, ଚାଷ ଯଦି ନଥିବ ତାହେଲେ ଆମେ ସବୁ କ୍ଷେତ୍ରରେ ହଇରାଣରେ ପଡିବା। ଆଉ ଦେଖ, ଆମେ କହୁଥିଲେ ଯେ ଭାରତ ଗୋଟେ କୃଷି ପ୍ରଧାନ ଦେଶ, ଆମେ ସମସ୍ତେ କୃଷି ଉପରେ ନିର୍ଭର କରୁଛୁ। ଅଧିକାଂଶ ଲୋକ 70-80% ଲୋକ ପର୍ଯ୍ୟନ୍ତ କୃଷି ଉପରେ ନିର୍ଭର କରନ୍ତି। ବିଭିନ୍ନ କଥା ସବୁ ଆଲୋଚନା ହୁଏ, ଆମେ ବି ଜାଣିଛୁ, ଆମେ ବି କହୁଛୁ, କିନ୍ତୁ କଥା ହଉଛି ୟା ଭିତରେ ଆମର ଦେଶର ବିକାଶ ବା ପ୍ରଗତି ଯୁଆଡେ ଯାଉଛି, ଯେ ଆମେ ସବୁ ରାସ୍ତାଘାଟ ଚକାଚକ କରିଦେବା, ନୂଆ ନୂଆ ଇଣ୍ଡଷ୍ଟ୍ରି ବସେଇବା, ଏବଂ ଇଣ୍ଡଷ୍ଟ୍ରି ନାଁରେ ପୁଣି ଚାଷକୁ କ୍ଷତି ପହଞ୍ଚେଇବା ବା ମାନେ ଚାଷ ଜମିକୁ ବ୍ୟବହାର କରିବା, ହେଲା, ବିଭିନ୍ନ ଶିଳ୍ପ ପ୍ରକଳ୍ପ ଇତ୍ୟାଦି କରିକି ତାହେଲେ ଆମେ ଆଗେଇବା ବୋଲି ଭାବୁଛେ। କିନ୍ତୁ ସେଥିରେ ଆମର ଜମି ବି ପରିମାଣ କମି କମି ଆସୁଛି, ଆଉ ଚାଷର ଯେଉଁ ଟେକ୍ନିକ ତାକୁ ଯେତେ ବଢେଇଲେ ବି ଆମର ଉତ୍ପାଦନ ଯଦି ଆମେ ସଫିସିଏଣ୍ଟ ନ କରିବା ତାହେଲେ ଆମେ ନିଜେ ବି ଖାଇତେ ପାଇବାନି, ଆଉ ରପ୍ତାନି ଆମଦାନୀ କଥା ଛାଡ଼ ନାଇଁ କି।
0: ତୁମେ ଯୋଉଟା କହିଲ ଯେ ଆମର ପ୍ରାୟ ଯେତେ ଲୋକ ସଂଖ୍ୟା ଅଛନ୍ତି, ପ୍ରାୟ 80-85% ଲୋକ କୃଷି ଉପରେ ନିର୍ଭର କରୁଥିଲେ, ସେଟା ହଉଛି ଆମର ଜୀବନଚର୍ଯ୍ୟା ପାଇଁ ବା ଜୀବିକା ପାଇଁ। କିନ୍ତୁ ପ୍ରକୃତରେ ଦେଖ, 100% ଲୋକ କୃଷି ଉପରେ ନିର୍ଭର ପ୍ରତ୍ୟକ୍ଷ ଭାବରେ କରନ୍ତି, ଏଇଥିପାଇଁ ଯେ ସମସ୍ତଙ୍କର ଖାଦ୍ୟ ଦରକାର। ଆଉ ସିଏ ଆମର ମହାମହିମ ରାଷ୍ଟ୍ରପତି ହୁଅନ୍ତୁ ବା ସାଧାରଣ ନାଗରିକଟିଏ ହଉ ବା ଯିଏ ରାସ୍ତାରେ ଆଜିକା ଦିନରେ ବି ତ ବହୁତ ଅଛନ୍ତି, ବର୍ତ୍ତମାନ ଭିକ୍ଷା ଉପରେ ବି ନିର୍ଭର କରୁଛନ୍ତି, ଭିକ୍ଷାବୃତ୍ତି ଅଛି ଭାରତବର୍ଷରେ, କେହି ମାନୁବା ନ ମାନୁ ଆମେ ତ ଦେଖୁଛେ ରାସ୍ତାଘାଟରେ କରୁଛନ୍ତି, ତ ସମସ୍ତଙ୍କର ସେ ଖାଦ୍ୟ ଦରକାର। ଆଉ ଖାଦ୍ୟ କୃଷି ଛଡ଼ା ଆଉ କେଉଁଠୁ ଆସିବନି, କୃତ୍ରିମ ଖାଦ୍ୟ ଯାହା ସବୁ ମଣିଷ ତିଆରି କରୁଛି ପରୋକ୍ଷ ଭାବରେ ସେଇ କୃଷି ଉପରେ ନିର୍ଭର କରୁଛି। ତେଣୁ ଜୀବିକା ହଉ ବା ଜୀବନ ହଉ, ଦୁଇଟା ଯାକ ଜିନିଷ ଚାଷ ଉପରେ ନିର୍ଭର କରୁଥିଲା, କରିବ ମଧ୍ୟ। ଏବଂ ଆମେ ଯେଉଁ ଶିଳ୍ପୀକରଣ କଥା କହୁଛେ, ସିଏ ବିଭିନ୍ନ ସମୟରେ ବହୁତ ରୂପ ମାନେ ଆସିଛି ଆମ ଭାରତରେ, ବହୁତ ପ୍ରକାର ପରିବର୍ତ୍ତନ ବି ହେଇଛି, ବହୁତ ପ୍ରକାରର ଯେଉଁ ପରିବର୍ତ୍ତନଟାକୁ ଆମେ ବିବର୍ତ୍ତନବାଦ ବି କହିପାରିବା। ଏବଂ ବର୍ତ୍ତମାନ ଏହି ସମୟରେ ଆମର ଭାରତ ବର୍ଷ ପହଞ୍ଚିଛି ଯେ ଆମେ ବର୍ତ୍ତମାନ କୃଷି ଉପରେ ନିଶ୍ଚିତ ଭାବରେ ଆଉ ଥରେ ବେଶୀ ମାନେ କ'ଣ ପ୍ରାଧାନ୍ୟ ଦେବା ଉଚିତ। ଏବଂ କୃଷିକୁ ଯଦି ଆମେ ମୂଳଧାର ନ କରୁଛେ ତାହେଲେ ଆମେ ବହୁତ ଅସୁବିଧାରେ ପଡ଼ିବା। ଏବଂ ଆମେ ଦେଖୁଛେ କୃଷି ସହିତ ସମ୍ପର୍କ ଥିବା ଯେଉଁ ଆମର ସମାଜ, ସେ ସମାଜ ଯଦି ଅନ୍ୟ ଆଡ଼କୁ ପ୍ରାଧାନ୍ୟ ଦିଏ, ଅର୍ଥାତ୍ ଶିଳ୍ପୀକରଣ ଆଡ଼କୁ ପୁରା 100% ପ୍ରାଧାନ୍ୟ ଦିଏ, ତାହେଲେ ଯେକୌଣସି ଶିଳ୍ପ ହଉ ନା କାହିଁକି, ଆମର ଯେତେ ପ୍ରକାରର ଆବଶ୍ୟକତା ଅଛି ସବୁ ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। ଏବଂ ଏଇ ଯେଉଁ ଜୀବନ ଜୀବିକା କଥା ଆମେ କହୁଛେ, ସେ ଜୀବନ ଜୀବିକାକୁ ବି ଆମେ ଠିକ୍ ଭାବରେ ଭରଣା କରିପାରିବା ନାହିଁ। ଅର୍ଥାତ୍ ଆମେ କୃଷି କଲେ ଆମର ଖାଦ୍ୟକୁ ଖାଦ୍ୟ ଆମେ ପାଇଲୁ, ତା ସହିତ ଆମେ ଯେଉଁ ଆମର କୁହାହେଉଛି ଅନ୍ୟାନ୍ୟ ଆବଶ୍ୟକତା, ସେଇ କୃଷିରୁ ବି ଆମେ ଭରଣା କରିପାରିବା। କାରଣ ଯେତେ ପ୍ରକାର ଶିଳ୍ପ ବି ଅଛି ବର୍ତ୍ତମାନ ସୁଦ୍ଧା, କିଛି ତ ଅଛି ନା ଚାଲିଛି, ନୂଆ ସିନା ହେଇପାରୁନି ବା ହେଉଛି, ଯଦିଓ କିଏ ଗୋଟେ ଷ୍ଟାର୍ଟଅପ୍ ପ୍ରୋଗ୍ରାମରେ କରୁଛନ୍ତି, ସେଟା ସବୁ ନୂଆ ନୂଆ ଆଇଡ଼ିଆ, ସିଏ ବି ପରୋକ୍ଷ ଭାବରେ ସେଇ କୃଷି ଉପରେ ନିର୍ଭର କରୁଛି। କାରଣ ଆମର ଯଦି ବ୍ୟକ୍ତିଗତ ଅର୍ଥନୀତି ସୁଦୃଢ଼ ନ ହେଉଛି ତାହେଲେ ସେମାନେ ସେ ଆର ଶିଳ୍ପ ଗୁଡ଼ାକ କେମିତି ବଞ୍ଚିବ। ଜଣେ ଗାଡ଼ି, ନୂଆ ଗାଡ଼ି ଆମର ତ ଦେଖାହେଉଛି, ଏଇ ଯେଉଁ ବ୍ୟାଟେରୀ ଗାଡ଼ି, ବହୁତ ପ୍ରକାର ନୂଆ ଗାଡ଼ି ବାହାରିଲାଣି, ବହୁତ ପ୍ରକାର ନୂଆ ଜିନିଷ ବି ବାହାରିଲାଣି। ଜଣେ ଲୋକ ତାର ବିଭିନ୍ନ ପ୍ରକାର ଜିନିଷ ତିଆରି କରିପାରିବ ଅଳ୍ପ ଟଙ୍କା ପୁଞ୍ଜି ଖଟେଇକି, କିନ୍ତୁ ତଥାପି ଆମ ଓଡ଼ିଶାରେ ସେମିତି ହେଇନାହିଁ, ଆମ ଅଞ୍ଚଳରେ ବି ସେମିତି ହେଇନି। ତେଣୁ ଆମର କୃଷି ଯଦି ଆମେ ଠିକ୍ ଭାବରେ ରଖିପାରିବା, ତୁମେ ଯେଉଁଟା କହିଲ ଯେ ଆମେ ଯେଉଁ ଜମି ରହିଛି, ତିନିଟା ତ ବେସିକ୍ ଜିନିଷ ନା।

0: ସେ ଯେଉଁ ଜଙ୍ଗଲ ହଉ ଆଉ ପାଣି ହଉ ଆଉ ଜମି ହଉ, ସାଧାରଣ ଚାଷ ଜମି ସବୁଗୁଡ଼ିକ ଆମେ ଠିକ୍ ଭାବରେ ରଖିପାରିବା ଯଦି ଆମେ ଚାଷ ଉପରେ ପ୍ରାଧାନ୍ୟ ଦେବା, ଫୋକସ୍ କରିବା ଚାଷ। ପୁଣି ବର୍ତ୍ତମାନ ଆମେ ଯେଉଁଗୁଡ଼ା କହୁଛେ ଜୈବିକ କୃଷି ଯଦି କରିବା ତାହେଲେ ସେଟା ପାଇଁ ମଧ୍ୟ ସେଇ କୃଷି ଉପରେ ନିର୍ଭର ଆମକୁ କରିବାକୁ ପଡ଼ିବ। ଆମେ ଯଦି ଯାହା ଔଷଧ ବ୍ୟବହାର କରିବା, ଜୈବିକ ଔଷଧ ଜୈବିକ ସାର, ସେଇ କୃଷିରୁ ବି ଉତ୍ପାଦନ କରିପାରିବା। ଆମେ ଅନେକ ସମୟରେ ଚାଷୀ ଭାଇମାନଙ୍କୁ କହିଛେ ଯେ ଚାଷ କରିବା ପୂର୍ବରୁ ଖରିଫ ଋତୁ ହଉ କି ଆମର ଡାଳୁଅ ଧାନ ଯେଉଁ ଖରାଦିନେ ଚାଷ ହୁଏ, ତା ପୂର୍ବରୁ ଯଦି ଆମେ ଜମିରେ ଧନିଚା ଚାଷ କରିବା ତାହେଲେ ବହୁତ ପ୍ରକାରରେ ଆମର ସବୁଜ ଖତ ଆମେ ପାଇପାରିବା, ସବୁଜ ସାର ଆମେ ପାଇପାରିବା। ସେଇ ଧନିଚାକୁ, ସେଇ ଗଛକୁ ଆମେ ମାଟିରେ ମହି ମାରିଦେଇକି ଆମେ କାଦୁଅ କରିପାରିବା ଏବଂ ସେ ଧନିଚାଟା ବଢ଼ିଆ ଗ୍ରୀନ ମ୍ୟାନ୍ୟୁର ହୁଏ, ସବୁଜ ଖତ ହୁଏ, ସେଭଳିଆ କଥା। ତେଣୁ ଆମେ ସେଗୁଡ଼ିକୁ ଆମେ ନିଶ୍ଚୟ ବଞ୍ଚେଇ ରଖିପାରିବା। ଏବଂ ପରିବେଶ ଉପରେ ଆମର ବହୁତ ପ୍ରକାରର ଯେଉଁ ଆମେ ଅତ୍ୟାଚାର କରୁଛେ ଏବଂ ସମସ୍ତେ ଉପଲବ୍ଧି କଲେଣି ଯାହା ଯାହା ସବୁ ପ୍ରାକୃତିକ ଦୁର୍ବିପାକ ସବୁ ହେଉଛି, ସେଥିପାଇଁ ଆମର ଜନସମାଜ ବା ସେ ଖାଲି ଭାରତବର୍ଷ ନୁହେଁ, ଆମେ ତ କହୁଛେ ଯେ ଯେତେ ସବୁ ସମୃଦ୍ଧ ରାଷ୍ଟ୍ର ସେମାନେ ସବୁ ବେଶୀ କରୁଛନ୍ତି, କିନ୍ତୁ ପ୍ରକୃତରେ ସେଇଆ ନୁହେଁ। ବର୍ତ୍ତମାନ କହିବାକୁ ଗଲେ ଆମ ଭାରତର ବି କିଛି କମ୍ ନୁହେଁ ପରିବେଶ ଉପରେ ଚାପ। ଆମେ ଯେତେ କାର୍ବନ ଛାଡ଼ୁଛେ ସେଥିପାଇଁ ଆମେ ସେଇ ପରିବେଶ ଉପରେ କହିବାକୁ ଗଲେ ଅତ୍ୟାଚାର କରୁଛେ। ତେଣୁ ଯଦି ଆମେ ଚାଷ ଉପରେ ନିର୍ଭର କରିବା ଏବଂ ଚାଷଟା ଯଦି ଜୈବିକ କୃଷି ହୁଏ ତାହେଲେ ଆମର ପରିବେଶ ବି ଠିକ୍ ରହିଲା, ଆଉ ବେସିକ୍ ଆମର ଯାହା ଯାହା ରହିଛି ପରିବେଶର ଆଟ୍ରିବ୍ୟୁସନ୍ ବା ଯେଉଁଗୁଡ଼ାକୁ ନେଇକି ଆମେ ପରିବେଶ ବୋଲି କହିବା, ଆମର ଜଙ୍ଗଲ ହଉ, ନଦୀ ହଉ, ନାଳ ହଉ, ମାନେ ଜଳ ଆଉ ଆମର ଜମି, ସବୁଗୁଡ଼ିକ ଆମେ ଠିକ୍ ରଖିପାରିବା। ତେଣୁ ଚାଷ ହେଉଛି ଏକବାର ଇଏ, ତାପରେ ଅର୍ଥନୈତିକ ଦୃଷ୍ଟିକୋଣରୁ ବି ଚାଷରେ ଦେଖୁନ, ଆଗରୁ ତୁମେ ବିଭିନ୍ନ ସ୍କିମ୍ରେ ସବୁ ପୁଞ୍ଜି ଲଗାଣ ବହୁତ ଗୁଡ଼ାକ କମ୍ପାନୀ ମଧ୍ୟରେ ବାହାରିଥିଲେ, ଯେଉଁମାନେ କି ବିଭିନ୍ନ ପ୍ରକାର ଗଛ ଲଗେଇବେ, ସିଏ ଶାଗୁଆନ ଗଛ ହଉ ବା ଆମର କ'ଣ କୁହନ୍ତି ମେହଗାନି ଗଛ ହଉ, ବିଭିନ୍ନ ପ୍ରକାର ଗଛ ଲଗେଇକି 5 ବର୍ଷ 10 ବର୍ଷ ଭିତରେ ଟଙ୍କାକୁ 2 ଗୁଣ 3 ଗୁଣ କରେଇବା, ଏଇଭଳିଆ କରିକି ବି ଲୋକଙ୍କୁ ଦେଇଛନ୍ତି ରିଟର୍ନ ଏବଂ ଆସିଛି ମଧ୍ୟ, ହୁଏତ 100% ଆସିନି କିନ୍ତୁ ବହୁତ ଗୁଡ଼ାକ କମ୍ପାନୀ ସେଥିରେ ସକ୍ସେସ ବି ହେଇଛନ୍ତି, ଆଉ କିଛି ଉଭେଇ ଗଲେ। କିନ୍ତୁ ଆମେ ଯଦି ଫେର ସେଇ ପୁରୁଣା କଥାକୁ ଆସିବା, ପୁରୁଣା କଥା ନୁହେଁ ସେଇଟା ସବୁବେଳେ ନୂଆ, ସୃଷ୍ଟି ଯେତେ ଦିନ ପର୍ଯ୍ୟନ୍ତ ରହିଥିବ କୃଷି ସେତେ ଦିନ ପର୍ଯ୍ୟନ୍ତ ରହିଥିବ ଏବଂ କୃଷି ଉପରେ ପ୍ରାଧାନ୍ୟ ଆମେ କେବେ ବି କମେଇ ପାରିବା ନାହିଁ। ଆମେ ଯଦି ମୋଟାମୋଟି ଭାବରେ କହିବା ଯେ ଆମ ଜେଜେବାପାମାନେ କରୁଥିଲେ, ତାଙ୍କ ବାପାମାନେ କରୁଥିଲେ, ତାଙ୍କ ବାପା ଆମ 14 ପୁରୁଷ ଧରିକି ଚାଷ କରୁଥିଲେ, ଆମେ କିପାଇଁ ନ କରିପାରିବା? ବରଂ ବର୍ତ୍ତମାନ ଯଦି ଆମେ ଯାନ୍ତ୍ରିକ କୃଷି କରିବା, ଯେହେତୁ ଆମର ବିଭିନ୍ନ ପ୍ରକାର ଅସୁବିଧା ହେଉଛି, ବିଶେଷ କରି କୃଷି ଶ୍ରମିକ ପାଇବା ପାଇଁ ଅସୁବିଧା ହେଉଛି ଏବଂ ପୁଞ୍ଜି ଲଗାଣ ବେଶୀ ହେଇଯାଉଛି, ଯଦି ଆମେ ପ୍ରାୟ ବେଶୀ ପୁଞ୍ଜି ଲଗାଣରୁ ବେଶୀ ପଇସା ଆମେ ଖାଲି ଲୋକମାନଙ୍କୁ ଦେଇଦେବା, ଶ୍ରମିକ ଭାଇମାନଙ୍କୁ ଦେଇଦେବା, ତାହେଲେ ପୁଞ୍ଜି ଲଗାଣ ବେଶୀ ହେଉଛି, ତାହେଲେ ଯାନ୍ତ୍ରିକ କୃଷି କରିବା, ତାହେଲେ ସେଇ ଯନ୍ତ୍ରଗାମି ତିଆରି କରିବା ପାଇଁ ଆମେ ହୁଏତ ଆଉ କିଛି ଶିଳ୍ପ ବି ଆଉ କରିପାରିବା ଏବଂ ଶିଳ୍ପ ଯେଉଁମାନେ ଅଛନ୍ତି ଶିଳ୍ପ ବ୍ୟବସ୍ଥାରେ ସେମାନେ ବି ଆଉ ଟିକେ ଆଗେଇ ପାରିବେ, ସେମାନେ ବି ଆଉ ଟିକେ ତାଙ୍କର ଯେଉଁ ବେପାର ଅଛି ସେ ବେପାରକୁ ଆଉ ଟିକେ ଡାଇଭର୍ସିଫାଇ କରିପାରିବେ ଏବଂ ନୂଆ ନୂଆ କଥା ବି ଦେଇପାରିବେ, ନୂଆ ଯନ୍ତ୍ର ବି ଦେଇପାରିବେ ଚାଷୀ ଭାଇମାନଙ୍କୁ, ଏବଂ ହେଇପାରିବ ସମ୍ଭବ ଆଉ।
1: ହଁ, ଏଇ କଥାକୁ ଆମେ ଟିକେ ଚିନ୍ତା କରିବା। ବର୍ତ୍ତମାନର ଯେଉଁ ଆମର ଯୁବପିଢ଼ିମାନେ ଅଛନ୍ତି, ଯେଉଁମାନେ ରୋଜଗାର କରିବା ପାଇଁ ଚାହୁଁଛନ୍ତି, ସେମାନେ ମଧ୍ୟ କୃଷିକୁ ମୁଖ୍ୟ ଜୀବିକା କରିପାରିବେ କେମିତି? ନୂଆ ନୂଆ ପଦ୍ଧତି ଆସିଲାଣି, ଦେଖନ୍ତୁ ଗୋଟେ ଫଳ ଚାଷ, ଫଳ ଚାଷ ଆମେ ଯଦି ଆମ୍ବ ଗଛ ଲଗେଇବା, କୋଳି ଗଛ ଲଗେଇବା, କମଳା ଗଛ ଲଗେଇବା, ଲେମ୍ବୁ ଗଛ ଲଗେଇବା, ତାହେଲେ ସେ 2-3 ବର୍ଷ ପରେ ଆମକୁ ସେ ନିଶ୍ଚିତ ଭାବରେ ଫଳ ଦେବ ଏବଂ ଆମେ ବିକ୍ରି ବଟା କରିପାରିବା। ଏପରିକି ଅମୃତଭଣ୍ଡା ଗଛ ଲଗେଇପାରିବା, ଇଏ ଗୋଟେ ବ୍ୟବସ୍ଥା ଭିତରେ ରହିବ। ଏବଂ ଦେଖନ୍ତୁ ଆମ ମୟୂରଭଞ୍ଜ ଜିଲ୍ଲା ବା ବାଲେଶ୍ୱର ଜିଲ୍ଲା ଏଇ ପାଖାପାଖି ଅଞ୍ଚଳରେ ଆମର ବାଉଁଶ ପାଇଁ ଏ ଜଳବାୟୁ ବହୁତ ବଢ଼ିଆ। ଯଦି ଆମେ ଆମର କିଛି ଅନାବାଦୀ ଜାଗା ଅଛି ବା ଯେଉଁଟାକି ଆମେ ଚାଷ କରିପାରୁନୁ ବା କହୁଛେ ଯେ ସେଥିରେ ଭଲ ଚାଷ ହେଉନାହିଁ, ତାହେଲେ ଆମେ ବାଉଁଶ ଲଗେଇପାରିବା। ବାଉଁଶ ଆଜ୍ଞା ଦେଖନ୍ତୁ ବର୍ତ୍ତମାନ ଗୋଟେ ଅତି କମ୍ରେ 100 ଟଙ୍କା ଦର ହେଲାଣି, ଆମେ 3-4 ବର୍ଷ ପରେ ବାଉଁଶ ଆମଦାନୀ କରିପାରିବା, ବିକ୍ରି କରିପାରିବା, ଆଉ ବେଶୀ ପରିଶ୍ରମ ଦରକାର ନାହିଁ। କେବଳ ବାଉଁଶ ମୂଳରେ ମାଟି ଟିକେ ଟିକେ ଗଦେଇ ଦେଲେ ବାଉଁଶ କାଟିକିରି ଆମେ ବିକ୍ରି କରିପାରିବା। ସେମିତି ଆମେ କରିବା ପାଇଁ ପଡ଼ିବ, କାରଣ ଯେଉଁ ଆମେ ଚାଷରୁ ଏଇ 30-40 ବର୍ଷ ହେଲା ଟିକେ କମେଇକିରି ଆମେ ଅନ୍ୟଆଡ଼େ ଖାଲି ଦୌଡ଼ିଲେ, ଚାକିରି ପଛରେ ଦୌଡ଼ିଲେ, କଳକାରଖାନା ପଛରେ ଦୌଡ଼ିଲେ, ଆମେ ଦେଖିଲେ ଯେଉଁ ବିପତ୍ତି ସବୁ ଆସିଲା 1999 ଯେଉଁ ମହାବାତ୍ୟା ଗଲା, ଇଆଡ଼େ କରୋନା ଗଲା, ଏସବୁର ରେଜଲ୍ଟ ହେଉଛି ସବୁ ଘରକୁ ପଳେଇ ଆସିଲେ। ଘରକୁ ଯେତେବେଳେ ପଳେଇ ଆସିଲେ ଅର୍ଥ ରୋଜଗାର ଦରକାର, ଏସବୁ ଚିନ୍ତା କଲେ ଯଦି ଆମେ ଜାବୁଡ଼ିକିରି ଚାଷଟାକୁ ଧରିଥିବା ତାହେଲେ ନିଶ୍ଚିତ ଭାବରେ ଆମ ପାରିବାରିକ ସମ୍ପର୍କ ବଢ଼ିବ ଏବଂ ଆମର ଯେଉଁ ନିଜ ଅଞ୍ଚଳର ସମସ୍ତେ ଆମେ ରହିଲେ ଏ ଅଞ୍ଚଳର ଉନ୍ନତି ନିଶ୍ଚିତ ଭାବରେ ହେବ। ଏବଂ ସେଇଟା ହେଉଛି କୃଷି, ଆଉ ଯେଉଁଥିରେ ଯାହା କଲେ ବି ଗୋଟେ ପିଲାକୁ ବାହାରକୁ ଯିବା ପାଇଁ ପଡ଼ିବ, କାରଣ

0: ସେ ଯଦି ମାନେ ଆଗେଇବ ତାହେଲେ ତା ପାଇଁ ଏଠି କାମ ନଥିବ, ବମ୍ବେରେ ଥିବ, କାହାର ବେଙ୍ଗଲୋରରେ ଥିବ, କାହାର ବିଦେଶରେ ଥିବ, କିନ୍ତୁ ସେ ପିଲାଟି ଥରେ ବାହାରକୁ ଚାଲିଗଲେ ହୁଏତ ସେ ଆଉ ତାର ନିଜ ଜାଗାକୁ ସବୁବେଳେ ଆଉ ଆସିପାରିବ,
1: ନିଜ ଜାଗାକୁ କିସ, ବାପା ମାଆକୁ ପାଣି ଟିକେ ମୁଦିଆ ଦେବା ପାଇଁ ମୃତ୍ୟୁ ପୂର୍ବରୁ ଦେବା ପାଇଁ ଆସୁନାହାନ୍ତି, ଅନେକ ଜାଗାରେ ଅନେକ କଥା ହଉଛି ଏବଂ ମୃତ୍ୟୁଶଯ୍ୟାରେ ଚାଲିଗଲା ପରେ ବି ଆସିପାରୁନାହାନ୍ତି ନିଆଁ ଦେବା ପାଇଁ। ତାପରେ ଆମର ଯୋଉଟା କହିଲ ତୁମେ ଯେ ଆମର କଟେଜ ଇଣ୍ଡଷ୍ଟ୍ରି ଯୋଉଟା ଆମେ ଘରେ ଶିଳ୍ପ କରିପାରିବା, ବହୁତ ଆମର କଟେଜ ଇଣ୍ଡଷ୍ଟ୍ରି ବର୍ତ୍ତମାନ କହିବାକୁ ଗଲେ ପଡ଼ିଛି ସେମିତି, ଆଉ ପୁନରୁଦ୍ଧାର ହେଇପାରୁନାହିଁ, ରିନୋଭେସନ୍ ହେଇପାରୁନାହିଁ, ସେମାନେ ଫେର ଆଉ ଥରେ ଆକ୍ଟିଭ ହେଇପାରୁନାହାନ୍ତି, ନୂଆ ନୂଆ କିଛି ହେଉଛି କିନ୍ତୁ ପୁରୁଣା ଜିନିଷ ଲୋପ ପାଇଯାଇଛି। ଯେହେତୁ ତୁମେ କହିଲ ବାଉଁଶ କଥା, ବାଉଁଶ କୁହ, ସବେଇ କୁହ, ଆମ୍ବ, ଆମ ଅଞ୍ଚଳରେ ଆମ୍ବ ଚାଷୀ ଯେଉଁମାନେ କରୁଛନ୍ତି ଟିକେ ଶିକ୍ଷିତ ଚାଷୀ ନା, ଲକ୍ଷ ଲକ୍ଷ ଟଙ୍କା ବର୍ଷରେ ସିଜିନ୍ଟାରେ ଏଇ ଯେଉଁ ଖରା ଦିନଟାରେ ଏଇ ମୟୂରଭଞ୍ଜରୁ ବହୁତ ଟଙ୍କା ରୋଜଗାର କରୁଥିବା ଚାଷୀ ଭାଇମାନେ ବି ଅଛନ୍ତି। ଆମେ ସମୟ ଅଭାବରୁ ସେମାନଙ୍କ ସାଙ୍ଗରେ ସାକ୍ଷାତ କରିପାରୁନାହୁଁ କିନ୍ତୁ ସମୟ ଦେଖିକି ଆମେ ଯିବା, ଏ ଭିତରେ ଖବର ମିଳିଲାଣି ଆମକୁ, ଲେମ୍ବୁ କୁହ, ଆମ୍ବ କୁହ, ବିଭିନ୍ନ ପ୍ରକାର ପେଡ଼ା କୁହ, ଏଗୁଡ଼ାକ ସବୁ ଚାଷ ହେଉଛି। ଆଉ ଆଗରୁ ପୁରୁଣା କାଳରେ ଆମର ସଏଲ କନଜରଭେସନ ପାଇଁ ମୃତ୍ତିକା ସଂରକ୍ଷଣ ବିଭାଗ ବହୁତ ଜାଗାରେ ଯେଉଁ କାଜୁ ଚାଷକୁ, କାଜୁ ବାଦାମ ଯେଉଁ ଚାଷ ସେଟାକୁ ବି ମାନେ ପ୍ରାୟ ଉତ୍ସାହିତ କରୁଥିଲେ ଏବଂ ଚାଷୀ ଭାଇମାନେ କରୁଥିଲେ। ତେଣୁ ବିଭିନ୍ନ ପ୍ରକାର ଚାଷକୁ ଆମେ ଟିକେ ଯଦି ଆଦରିବା ଆମ ରିଟର୍ନ ବି ଭଲ ଆସିବ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆମେ ସୁଦୃଢ଼ ନିଜେ ହେଇପାରିବା ଏବଂ ଆମ ଦେଶକୁ ବି କରିପାରିବା।
0: ହଁ, ଶେଷରେ କହିବା ଯେ ମନ ଦେଇ କଲେ ଚାଷ, ଟଙ୍କା ପାଇବା ବାର ମାସ।
2: ଏବେ ବଡ଼ ଭାଇ, ପାଣିର ଆମେ ଯଦି ସଠିକ୍ ବିନିଯୋଗ କରିବା, ଅର୍ଥାତ୍ ଆମ ପାଖରେ ଯେଉଁ ଜଳ ସ୍ରୋତ ଅଛି ବା ଆମର ପୋଖରୀ ଗଡ଼ିଆ ଅଛି ବା ନୂଆ କରି ଯେଉଁଠି ବର୍ଷ ସାରା ପାଣି ରହିପାରିବ ସେମିତି ପୋଖରୀ କରିକି ଆମେ ଯଦି ମାଛ ଚାଷ କରିବା, ବଜାରରେ ମାଛର ଚାହିଦା ବି ଦିନକୁ ଦିନ ବଢ଼ୁଛି, ଆଉ ଚାଷୀ ଭାଇମାନେ ମଧ୍ୟ ଯେଉଁମାନେ କରୁଛନ୍ତି ଲାଭ ବି ପାଉଛନ୍ତି। ଆଜି ସେଇଭଳି ଜଣେ ଚାଷୀ ଭାଇଙ୍କୁ ଭେଟିବା।
3: ହଉ ହଉ ଆଜ୍ଞା, ନମସ୍କାର, ମୋ ନାଁ ହେଉଛି ସିଦ୍ଧେନ୍ଦୁ ବେହେରା, ବାପାଙ୍କ ନାଁ ହେଉଛି ହିମାଂଶୁ ବେହେରା, ଗାଁ ନାଁ ହେଉଛି ଜାନିକାତିପୁର, ଯୁଗଳ ପଞ୍ଚାୟତ, ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ, ପିନ୍ ନମ୍ବର 757052।
4: ଆପଣଙ୍କର ବୟସ ବର୍ତ୍ତମାନ କେତେ ହବ?
3: ବୟସ 32+।
4: ଆମେ ଶୁଣିଲୁ ଯେ ଆପଣ ମାଛ ଚାଷ କରିଛନ୍ତି, ମାନେ ଏଇ ମାଛ ଚାଷ କେବେଠୁ କଲେଣି?
3: ହଁ, ଆମର ଆଗରୁ ଗୋଟେ ପୁରୁଣା ପୋଖରୀ ଅଛି, ସେଥିରୁ ଆମେ ମାଛ ଚାଷ କରୁଛୁ, ବର୍ତ୍ତମାନ ତ ଚାଲିଛି, ଆମର କଣ୍ଟିନ୍ୟୁ ଚାଲିଛି।
4: ତେବେ କେତେ ଜାଗାରେ ପୋଖରୀ ହବ?
3: 2 ଏକର ପାଖାପାଖି।
4: ଏଇଥିରେ ମାଛ ଜାଁଳ କେତେ ଥର ଛାଡ଼ନ୍ତି?
3: ବର୍ଷରେ 2 ଥର ଛଡ଼ା ହଉଛି।
4: କୋଉ କୋଉ ସମୟରେ?
3: ଥରେ ଜାନୁଆରୀ ଫେବୃଆରୀ ଭିତରେ, ଆଉ ଥରେ ଡିସେମ୍ବର ଲାଷ୍ଟ ଆଡ଼କୁ।
4: କି କି ମାଛ ସବୁ ପୋଖରୀରେ ଛାଡ଼ନ୍ତି?
3: ଆମର ରୋହି ଛାଡ଼ା ହଉଛି, ଭାକୁର ଛାଡ଼ା ହଉଛି, ଦେଶୀ କୋଉ ଛାଡ଼ା ହଉଛି, ମିରିକାଲ ଛାଡ଼ା ହଉଛି, ଗ୍ଲାସ୍ କାପ୍, ବାହୁଲ, ଏଇସବୁ ମାଛ ସବୁ ଛାଡ଼ା ହଉଛି।
4: ଏସବୁ ଜାଁଳ କୋଉଠୁ ସଂଗ୍ରହ କରନ୍ତି?
3: ଜାଁଳ ବହୁ ଚାରିଆଡ଼େ ଜାଁଳ ଅଛି, ଯେଉଁଠି ଯାଇବ ସେଇଠି ଆଣିପାରିବ। ବର୍ତ୍ତମାନ ମାର୍କେଟ ହେଉଛି କମ୍ପିଟିସନ ମାର୍କେଟ, ଯେଉଁଠି ଆମେ ଶସ୍ତା ପାଇଲେ ସେଇଠି ଆମେ ଜାଁଳ, ଆଉ ଜାଁଳ ଟିକେ ଭଲ ପାଇଲେ ଭଲ ଆଣିଲେ ଆମେ।
4: ତଥାପି କିଏ କିଏ ଜାଗାରୁ ସବୁ ଜାଁଳ ସଂଗ୍ରହ କରିଥାନ୍ତି?
3: ଆମର ବୈଶା ପାଖରେ ଗୋଟେ ଅଛି ଅସ୍ତପୁରା, ସେଇଠି ଆମେ ଜାଁଳ ଆଣୁଛେ।
4: ଭଲ ବଢ଼ୁଛି?
3: ଆଜ୍ଞା।
4: ଆଚ୍ଛା, ଏଇ ମାଛ ଛାଡ଼ି ଦେଲା ପରେ କେମିତି କ'ଣ ଯତ୍ନ ନିଅନ୍ତି?
3: ଯତ୍ନ ଡେଲି ସକାଳ ସନ୍ଧ୍ୟା 2 ଥର ଦାନା ଦେବାକୁ ପଡ଼ିବ, ଆଉ ମାଛର ଯଦି ପାଣିରେ ଯଦି ଆମୋନିଆ କମିଲା ତାକୁ ଦେଖିବା ପାଇଁ ପଡ଼ିବ, ଏମିତି ଅଛି। ଆଉ ପ୍ରତ୍ୟେକ ଟାଇମ୍ରେ ମାଛକୁ ପ୍ରତ୍ୟେକ ଦିନ ଦେଖିବା ପାଇଁ ପଡ଼ିବ, ଆଉ ମାସେ 2 ମାସ ତଳେ ନେଟିଂ କରିବା ପାଇଁ ପଡ଼ିବ, ନହେଲେ ମାଛ ବଢ଼ିବେ ନାହିଁ।
4: ଆଚ୍ଛା, ପୋଖରୀ ପାଖରେ ଘର କରିଛନ୍ତି ନା କେମିତି?
3: ଆଜ୍ଞା, ଘର ଅଛି, ଏସବୁ କାମ କରିବା ପାଇଁ ଆମକୁ ସୁବିଧା ହେଉଛି ପାଖରେ ଘର ଅଛି ବୋଲି।
4: ଘରେ ସବୁ କିଏ କିଏ ଅଛନ୍ତି?
3: ଘରେ ବାପା ଅଛନ୍ତି, ସାନ ଭାଇ ଅଛି, ମୁଁ।
4: କେମିତି କ'ଣ ସବୁ ମିଶିକିରି କେମିତି କ'ଣ ମାଛ ଚାଷ କରୁଛନ୍ତି, ସମସ୍ତେ କ'ଣ ବୁଝୁଛନ୍ତି?
3: ଆଜ୍ଞା, ହଁ, ସମସ୍ତେ ବୁଝୁଛୁ ଆମେ।
4: ବିଶେଷ କରି ମାଛ ବଢ଼ିବା ପାଇଁ ମାନେ ଯେଉଁ ଦାନା ଦେଉଛନ୍ତି, ଆଉ କ'ଣ କ'ଣ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ପଡ଼ିଥାଏ?
3: ଦିଗ ପ୍ରତି ମାନେ ଆମର ଠିକ୍ ଟାଇମ୍ରେ ଔଷଧ ଦେବା ପାଇଁ ପଡ଼ିବ, ପ୍ରତ୍ୟେକ ଦିନ ମାଛ ଦେଖିବାକୁ ପଡ଼ିବ, କିଏ ରୋଗ ହେଲା ନାହିଁ, କେତେ ପାଣିରେ ବାହାରୁଛି ନା କ'ଣ ହେଉଛି, ବେଶୀ ପାଣି ଉପରକୁ ମାଛ ଆସିଲେ ତାକୁ ବେଶୀ ବିପଦ ସେତେବେଳେ ରହୁଛି ମାଛ।
4: ଆଉ ବର୍ତ୍ତମାନ ମାଛ ଦର କେମିତି କ'ଣ ଚାଲିଛି, କେମିତି କ'ଣ ବିକ୍ରି ବଟା କରନ୍ତି?
3: ମାଛ ବିଜନେସ୍ ବାଲା ବଡ଼ ବଡ଼ ବେପାରୀକୁ ଆମେ ଦେଇଦେଉଛେ, ଆସୁଛନ୍ତି ସେମାନେ ସେ ଜାଲରେ ପକାଉଛନ୍ତି, ପକେଇକି ମାଛ ନେଇକି ଯାଉଛନ୍ତି।
4: କିଲୋ ପିଛା କେମିତି କ'ଣ ରେଟ୍?
3: କିଲୋ ପିଛା 160, 70, 80, ଅଲଗା ଅଲଗା ମାଛ ନେଇକି ଟାଇପ୍ର ଅଛି ରେଟ୍।
4: ସେମାନେ ନିଜେ ଜାଲ ଆଣନ୍ତି, ନିଜେ ଧରନ୍ତି?
3: ଆଜ୍ଞା।
4: ତାଙ୍କୁ ପୋଷାଏ ମାନେ ମାଛ ଆପଣଙ୍କୁ ଏତେ ସବୁ ଦର ଯେଉଁ ଦିଅନ୍ତି?
3: ହଁ, ସେମାନଙ୍କୁ ପୋଷାଏ, ସେମାନଙ୍କୁ ଆମକୁ ନେଲେ 150 ଟଙ୍କା ନେବେ, 150 ଟଙ୍କା କେଜି ନେଲେ ସେମାନେ 20-30 ଟଙ୍କା ପରେ ପ୍ରଫିଟ୍ ରଖି ବେପାର କରୁଛନ୍ତି।
4: ଗୋଟେ ଗୋଟେ ମାଛ ଆପଣଙ୍କର କେତେ ଲେଖା ଓଜନ ସବୁ ହେଉଛି?
3: ମାଛ ହବ 6 ମାସ ଭିତରେ କେଜିଏ 1.5 କେଜି ପାଖ ହେଇଯାଉଛି ଗୋଟେ ଗୋଟେ ମାଛ।
4: ଆପଣଙ୍କର ଅଭିଜ୍ଞତାରୁ କୁହନ୍ତୁ, ସବୁଠୁ ବଡ଼ ମାଛର ଓଜନ କେତେ ଥିଲା ମାନେ ଆପଣ ବିକ୍ରି କରିଛନ୍ତି?
3: ଖୁସି କଥା ଯେ ଏଇ 2-3 ଦିନ ହେଲା ମୁଁ ବର୍ତ୍ତମାନ ଗୋଟେ 4 କେଜି ପାଖାପାଖି ଗୋଟେ ମାଛ ଧରିଥିଲି, ବର୍ତ୍ତମାନ ଧରିକି ତାକୁ ମୁଁ ବିଜନେସ୍ ଯିଏ ବଡ଼ ବଡ଼ ବେପାରୀ ଲୋକ ତାକୁ ମୁଁ ଦେଇଥିଲି ମାଛଟାକୁ, ରୋହି ମାଛ ଥିଲା ସେଟା।
4: ତେବେ ସାନ ମାଛର ଅଲଗା ରେଟ୍ ଆଉ ବଡ଼ ମାଛର ଅଲଗା ରେଟ୍?
3: ସାନ ମାଛର ଅଲଗା ରେଟ୍ ହେଉଛି, ବଡ଼ ମାଛର ବି ଅଲଗା ରେଟ୍।
4: ଓଜନ କରିବା ପାଇଁ କେମିତି କ'ଣ ଓଜନ ଦାଣ୍ଡି ରଖିଛନ୍ତି ନା ସେ ବେପାରୀମାନେ ଆଣନ୍ତି?
3: ଡିଜିଟାଲ କମ୍ପ୍ୟୁଟର ଯେ ଆସୁଛି ବର୍ତ୍ତମାନ ମେସିନ୍, ସେଇଥିରେ ସେମାନେ କରୁ।
4: ଆଉ ଆମେ ବଜାରରେ ଦେଖୁଛୁ ଯେ ଗୋଟେ ଗୋଟେ ଗାଡ଼ିରେ ପାଣି ରଖିକରି।

0: ନେପାଳ ଦେଇକରି ମାଛ ଜିଅନ୍ତା ମାଛ ସବୁ ଆଣନ୍ତି ବିକ୍ରି କରିବା ପାଇଁ
1: ଜିଅନ୍ତା ମାଛ ଏଇଥିପାଇଁ ସେମାନେ ନେଇକି ଆସନ୍ତି ଜିଅନ୍ତା ମାଛର ରେଟ୍ ବର୍ତ୍ତମାନ ମାର୍କେଟରେ ବହୁତ ଅଛି ଆଉ ମାଛ ଟିକେ ମରିଗଲା ପରେ ତାଙ୍କ ରେଟ୍ଟା ଟିକେ କମିଯାଉଛି
0: କେମିତି କ'ଣ ସବୁ ଲାଭ ହୁଏ ମାନେ ମାଛ ଜାଳ ଦାନା ଖର୍ଚ୍ଚ ଏସବୁ ଗଲା ବାଦେ କେମିତି କ'ଣ ଲାଭ ହୁଏ
1: ମାଛ ଜାଳଠୁ ଆରମ୍ଭ କରି ଦାନା ପର୍ଯ୍ୟନ୍ତ ଆମର କେଜି ହିସାବରେ 50-60 ଟଙ୍କା ଭିତରେ ଖର୍ଚ୍ଚ ହେଇଯାଉଛି ତେଣୁ 40-50 ଟଙ୍କା ଗୋଟେ ମାଛ ପିଛା ଆମର ରହୁଛି
0: ସେମିତି ବର୍ଷକୁ କେତେ ଖଣ୍ଡେ ଟଙ୍କା ଆପଣ ଲାଭ ପାଆନ୍ତି
1: ବର୍ଷରେ ସେମିତି 1.5-2 ଲକ୍ଷ ପାଖେ ପ୍ରଫିଟ୍ ଆସିଯାଉଛି
0: ସବୁ ଖର୍ଚ୍ଚ କରିଦିଅନ୍ତି ସଞ୍ଚୟ କରନ୍ତି
1: ନା ସେଭିଙ୍ଗ କିଛି କରାଯାଏ
0: ଏଇଟା ଖୁସିର କଥା ତେବେ ଏଇ ମାଛ ଚାଷକୁ ନେଇକରି ଭବିଷ୍ୟତରେ କିସ କରିବେ ବୋଲି ଭାବିଛନ୍ତି
1: ମାଛ ଚାଷ ବର୍ତ୍ତମାନ ତ ଆରମ୍ଭ କରିଛି ଦେଖିବା ଭବିଷ୍ୟତରେ କ'ଣ ଆଗକୁ ମୁଁ ଆଉ ଗୋଟେ 2ଟା ପୋଖରୀ କରିବି ବାୟୋଫ୍ଲକ୍ ବର୍ତ୍ତମାନ ଆସୁଛୁ ସେଟା କିଛି କରିପାରେ ଆଗକୁ ଅଛି ଆଉ କିଛି ଅଲଗା ପ୍ଲାନ୍ ଅଛି ଆମର ମତ୍ସ୍ୟ ଅଧିକାରୀ ଯିଏ ଅଛନ୍ତି ଆମର ବେତନଟି ବ୍ଲକ ତାଙ୍କ ସହିତ ମୁଁ କଣ୍ଟାକ୍ଟ କରିକି ଆଉ କିଛି ମାଛ କେମିତି ଟାଇପ୍ର ମାଛ ଭଲ ବଢିବ ଇନକମ୍ଟା କେମିତି ଅଧିକା ହେବ ତା ପାଇଁ ମୁଁ କଥାବାର୍ତ୍ତାଙ୍କ ସହିତ ହେଇକି ଆଉ କିଛି ଆଗକୁ ବଢ଼ିବି
0: ତେବେ ଆପଣଙ୍କର ଅଭିଜ୍ଞତାରେ କୁହନ୍ତୁ ଏଇ ମାଛ ଚାଷ ଆପଣଙ୍କୁ କେମିତି ଲାଗୁଛି
1: ମାଛ ଚାଷରେ ଯଦି କରିବେ କ୍ଷତି ନାହିଁ ଆଗକୁ କରିବେ ଲାଭ ଭଲ ମିଳୁଛି କରନ୍ତୁ ସମସ୍ତେ ବି କରନ୍ତୁ ଆମେ ବି କରୁଛେ ଆପଣ ଖୁସି ରୁହନ୍ତୁ ଆମେ ବି ଖୁସି ରହୁଛେ
0: ଧନ୍ୟବାଦ
2: ହଉ ଆଲୋଚନା ତ ହେଲା ମାଛ କଥା ତ ଜାଣିଲେ ଆଉ ଏଥର ଆସ ଗୋଟେ ଝୁମର ଗୀତ ଶୁଣିବା ଆଉ
3: ହଉ

0: ଯାହା ବି ହଉ ଶୁଭେନ୍ଦୁ, ସେଟିଂ କରିକି ରଖିଥାଉ ଗୀତ ଗା, ବୁଝିଲ ନା? ଆମର ଏଇ ଚାଷବାସରେ ସବୁବେଳେ ଯଦି ଆମେ ସେଇ ଖାଲି ଧନ୍ଦା ବ୍ୟବସାୟ ଚାଷ ଇଏ ସିଏ ଆମେ ଖାଲି ଆଲୋଚନା କରିବା, ତାହେଲେ ଆମର ଶ୍ରୋତା ବନ୍ଧୁ ମାନେ ଆମକୁ ଶୁଣିତେ ବି ଭଲ ପାଇବେନି। ଆଉ ତୁମେ ଠିକ ପଟେଇଲା ଭଳିଆ ଗୀତ ଗା ବି ରଖିଥାଉ ସେଟ କରିକି।
1: ହଁ, ତାଙ୍କ ମନକୁ ପୁଣି ଟିକେ ହାଲକା କରିବା ଦରକାର କି ନାହିଁ?
0: ଆମର ଆଞ୍ଚଳିକ ବେତାର କେନ୍ଦ୍ର ବାରିପଦାର, ତେଣୁ ଆମର ମୟୂରଭଞ୍ଜିଆ ଲୋକ ଆଉ ଆମ ଆଖପାଖ ଲୋକ ପ୍ରାୟ ସବୁ କହିବାକୁ ଗଲେ ମୟୂରଭଞ୍ଜ ପୁରୁଣା ରାଜ୍ୟ ଯୋଉ ଥିଲା ମୟୂରଭଞ୍ଜ ଷ୍ଟେଟ ଅମଳରୁ ଏଟା ଚାଲି ଆସିଛି, ତେବେ ସବୁ ପ୍ରାୟ ସମାନ ଧର୍ମୀ ଲୋକ ଅଛନ୍ତି।
1: ଆଜି ବଡ଼ ଭାଇ ଆମେ ଜଣେ ଚାଷୀ ଭାଇଙ୍କୁ ଭେଟିବା, ସିଏ ବି ଏଇ ପରିଶ୍ରମ କରିକି ଆଜି ବେଶ କିଛି ସୁନାମ ଅର୍ଜନ କରିଛନ୍ତି, ଅର୍ଥାତ ସେ ବିଷୟରେ ତାଙ୍କୁ ଭେଟିବା ଆଉ।
2: ନାମ କିସ କହ?
3: ମୋ ନାମ ହେଉଛି ଭକ୍ତ ଚାତାର।
1: ଘରଟା
3: ଟିଲୁ ସାହି, ଟରାମ ବ୍ଲକ,
1: ରୋଡମା ବ୍ଲକ ନାଇଁ କି?
3: ଆଜ୍ଞା।
1: ଆପଣ ଚାଷବାସ କରନ୍ତି?
3: ହଁ, ଚାଷବାସ କରେ।
1: କେତେ ଜମି ବାଡ଼ି ଅଛି?
3: ଆମର ଟୋଟାଲ ଏମିତି 22 ଏକର ଜମି ଅଛି।
1: ଆଉ ଚାଷବାସ କହିଲେ ସାଧାରଣ ଭାବରେ କି କି ଚାଷ ହେଇନା?
3: ଆମର ଟୋଟାଲ ଆମର କରାଦିନିଆ ବି ଏଲ୍ଆଇ ଫଣ୍ଡ ବି ଲିଫ୍ଟ ଇରିଗେସନ ଅଛି, ମୁଁ ଏଲ୍ଆଇ ଫଣ୍ଡ ପ୍ରେସିଡେଣ୍ଟ ବି ଅଛି। ସେଇ ଆକାରରେ ଆମ ଗାଁରେ ସବୁ ପ୍ରକାର ଚାଷ ହେଉଛି, ଏବେ ବି ବିଲାତି ଠୁ ଆରମ୍ଭ କରି ବାଇଗଣ, ଚିଲି, ମକା, ତାପରେ ଚିନାବାଦାମ, ବିନା ସାରରେ ଆମର ସେଠି ଚାଷ ହେଉଛି। ଆମର ହର୍ଟିକଲଚର ତରଫରୁ ସପୁରି ପଣସ ଲଗେଇ ଦେଇଛି, ଆଉ ସେ ଭିତରେ ଏ ବର୍ଷ ଦେଇଛନ୍ ଏଇ ଯୋଉ ଆମ ଜି ଭେରାଇଟିର G9 କଦଳୀ, ସେଟା ବି ସେ ଭିତରେ ଲଗେଇବା ପାଇଁ କହିଛନ୍ତି, ସେଟା ଲଗା ଚାଲିଛି। ସେଗୁଡା ବି
1: ପନିପରିବା ଚାଷ ବି ଅଛି, ଆଉ ଫଳ ଗଛ ବି
3: ଆମ 35 ଏକର ଜାଗାରେ ଆମ୍ବ ଗଛ ଲଗେଇ ଦେଇଛୁ।
1: କି କି ଭେରାଇଟି ସବୁ ଲଗେଇଥିଲେ ସବୁ କଲମି ନାମ ଜାଣିଛୁ?
3: ହଁ, ଜାଣିଛି। ଆମର ଲାଙ୍ଗଳା ବି କିଛି ଅଛି, ଦଶରି ଆମ୍ବ ଅଛି, ତାପରେ ଆମର ପଲି ଅଛି, ଏଇ ତିନି ପ୍ରକାର ଆମ୍ବ ଅଛି ଆମ ଫିଲ୍ଡରେ। ହଁ, ସେଇଟା ବିଶେଷ କରି ଅଛି।
1: ତାହେଲେ କେତେ ଗଛ ଯଦି ଆମେ ଗଣବା, ସେ ଯୋଉ 35 ଏକର ତ ବହୁତ ଜାଗା ଗଛ, କେତେ ଖଣ୍ଡେ ଗଛ
3: ଆମର ଯାଉ? ସେଠି କାଜୁ ବି ମିଶେଇ ଦେଇଛେ ନା, କାଜୁରେ କିନ୍ତୁ ଆମର କାଜୁରେ ଅମଳ ହଉନି। ଆମ ଜାଗାଟା ଯୋଉ ପଟୁ ଦର୍ଶା ମାଟିର ଜାଗା, ଯାହାଫଳରେ କାଜୁର ଆମେ ଯେତେବେଳେ ଏଠି ମାର୍କେଟରେ ଯେତେବେଳେ ବିକ୍ରି ହଉଛି, ସେଇ ସମୟରେ କାଜୁ ଗୁଡା ଆମର ମାନେ ସେତେବେଳେ ଆମର ବଉଳ ଅଛି। ସେତେବେଳେ ଆମର ଯୋଉ ଅନ୍ୟ ଜାଗାରେ ଯୋଉ ମୁରୁମ ଟାଙ୍ଗରା ଜାଗାରେ ଯେତେବେଳେ ବିକ୍ରି ହଉଥିବା, ଆମର ସେଇ ସମୟରେ ଆମର ବଉଳ ଅଛି।
1: ଯାହା କାଜୁ ଫସଲଟା ଆମେ ଯାହା ଜାଣୁ, ସାଧାରଣତଃ ଯେ ଅଞ୍ଚଳରେ ମାଟି ବେଶୀ ଧୋଇଯାଏ ବା ଟାଙ୍ଗରା ହେଇକି ରହିଛି ବା ସେଠି କିଛି ହଉନି, ସେଇ ଜାଗାରେ କାଜୁ ଗଛ ତିଷ୍ଠେ ଏବଂ କାଜୁ ଆମଦାନୀ ଦିଏ। ଆମର କରଞ୍ଜିଆ ଅଞ୍ଚଳରେ ବି ବହୁତ ଜାଗା ସେମିତି ଅଛି, ବିଭିନ୍ନ ଜାଗାରେ ଯୋଉଠି ସବୁ ଢିପ ଜମି ଯେଉଁଠିକି ପାଣି ଦରକାର ନାହିଁ କିମ୍ବା କିଛି ସେଠି ସୁବିଧା ନାହିଁ, ସେଇଠି କାଜୁ ଭଲ ହେଉଛି। ତ ଆମେ ଯଦି ମୁଖ୍ୟ ଜମିରେ କାଜୁ ଲଗେଇ ଦେବା, ଅନ୍ୟାନ୍ୟ ଫଳ ଗଛ ଯେମିତି ଆପଣ ଆମ୍ବ କହୁଥିଲେ, ସେମିତି ପଣସ କିଛି ଲଗେଇଥିବେ?
3: ହଁ, ପଣସ ବି ଲଗାଇଛି।
1: ସପୁରି କହିଲେ, ଆଉ କି ଫଳ ଲଗେଇଛନ୍ତି?
3: ଆଉ ଫଳ ବୋଲି ସେଇ କରାଯାଇଛି, ସପୁରି ବର୍ଷ ଏ ବର୍ଷ ଲଗାଇଛି ସପୁରି ପଣସ।
1: କେତେ ରେଟ୍ କେତେ ଯାଉଛି? ମାନେ ଆପଣ ଯୋଉ କହିଲେ ଗତ ବର୍ଷ ଆମ୍ବ ଅଧିକା ପ୍ରଡକ୍ସନ ହେଇଗଲା,
3: ହଁ, ଗଲା ବର୍ଷ ଆମେ 500 ଟଙ୍କା କରି ଟ୍ରେ ଟା 20 କିଲୋ 20 କିଲୋ ବି ଟ୍ରେ ଧରୁ ନାହିଁ, ସେ 20 କିଲୋ ମିନିମମ 20 କିଲୋକୁ ଆମେ 500 ଟଙ୍କା କରି ବିକିଛୁ ଗଲା ବର୍ଷ
1: ଟ୍ରେ ହିସାବରେ
3: ଓଜନ
1: ନାହିଁ, 50 କିଲୋ 10 କିଲୋ
3: ନାହିଁ, ଏ ଟ୍ରେଟ ଆମର 20 କିଲୋ ଧରୁଛି, ସେ 20 କିଲୋ ନା ଆମେ ଟ୍ରେ ସିଷ୍ଟମ ଦେଇଛୁ। ଗଲା ବର୍ଷ ଆମେ UPI ପଡ଼େଇଛୁ, ମାନେ ଦେଇଛୁ ଗୋଟେ ସେବାଟେ ଗାଡ଼ି ପଠେଇଲେ ସିଧା କଣ୍ଟାକ୍ଟରେ ସେମାନେ ସୁଧା ମାନେ ଲାଇନ୍ ଟକ୍ 12 ଚକିଆ ଗାଡ଼ି।

0: ଲଗେଇଲେ ତାପରେ ସେମାନେ ଆମେ ଚାଷୀ ଗୁଡେ କୁହାହେଲା କେତେଦିନ ତୁଳିବ ସବୁ ଚାଷୀ ଗୁଡା ତାପରେ ଏକାଠି ଜମା କଲୁ ଟ୍ରେ ହିସାବରେ ଯିଏ ଧରାଯ କାହାର 50 ହେଲା କାହାର 20 100 ଏମିତି 200 ଯାହା ଟ୍ରେ ସେ ମାନେ 500 ହିସାବରେ ସେ ଆକାର ପଇସା ଯେତିକି ହେଲା
1: ବାଣ୍ଟା ହେଲା
0: ସେଠି ଆମର ମିନିମମ ଚାଷୀ ଗୁଡା ଆମର 20 ଅଛନ୍ତି
1: 20 ତାହେଲେ ଆପଣ କହୁଛନ୍ତି ଯଦି ଜଣେ 50 ଲେଖା ଗଛ ବି ଭାଗ ହିସାବରେ ତାର ଯତ୍ନ ନବ କି ବର୍ତ୍ତମାନରୁ ଜଗିବ ଆମ୍ବ ପାଚିଲା ପର୍ଯ୍ୟନ୍ତ ତାହେଲେ ସେ ଲକ୍ଷରୁ ଅଧିକା ପାଇବ
0: ହଁ ଲକ୍ଷରୁ ବେଶୀ ଯାହା ହେଲେ ବି ଲକ୍ଷରୁ ଅଧିକା ପାଉଛି ସିଏ ଯଦି 5 ଗଛ ବି ଇଏ କରିଛି 30,000 ଏବଭ୍ ହେଇଛି ତାର ମାନେ କମ୍ ହେଇନି ଆମର ତ ପ୍ରତ୍ୟେକ ବର୍ଷ ପୋଡ଼ ଆସୁଛି ମାନେ କୌଣସି ବର୍ଷ ଗୋଟେ ବର୍ଷ ଆସେ ନାହିଁ ଗୋଟେ ବର୍ଷ ମାନେ ଆସେ
1: ନାହିଁ କଲମିରେ ତ ପ୍ରାୟ ସବୁ ବର୍ଷ ୟୁନିଫର୍ମ ଭଳି ଆସେ ତେଣୁ କେତେ ବର୍ଷ ହେଲାଣି ଗଛ ସବୁ
0: ଆମେ ଏବର୍ଷ ମିଶା ଆମେ 8 ହଉଛି କିନ୍ତୁ ଆମେ 5 ଠୁ ଇନକମ୍ ଦେଇ ଆସୁଛି ଆମର ଆଗେ ସେଇ ପଡ଼ିଆରେ ଆମେ କିଛି ପାଉନଥିଲୁ ଆମେ ଯେଉଁ ବର୍ଷ ହଉଥିଲୁ ହରଡ଼ ବୁଣୁଥିଲୁ କି ଦାନ ବି ଗୁଡ଼ାଉ ଯାହାଫଳରେ ଫୁଲ ଫଳ ରହିଲା ନାହିଁ ଆମେ ତାପରେ ପ୍ଲାନିଂ କରୁଛୁ ଗୋଟେ ଆମର ଦୁଲାଲର ଗୋଟେ ସେତେବେଳେ ହର୍ଟିକଲଚର ଥିଲା ହର୍ଟିକଲଚର ତୁମେ ଇଏ ଗୁଡା କର ତାପରେ
1: ସେତେବେଳେ ଲଗେଇଥିଲେ କିଛି ସୁବିଧା ପାଇଥିଲେ ନା
0: ହଁ ସୁବିଧା ପାଇଥିଲେ
1: ଗଛ ଲଗେଇବା ପାଇଁ ଚାରା ଗଛ ସାର ଦବା କି ପାଣି ପାଇଁ ସବୁ ତାପରେ ବର୍ଷ ମେଣ୍ଟେନାନ୍ସ କୋଉଠି ଗଛ ମରିଗଲା ସେ ଜାଗାରେ ଆଉ କିଛି ଗଛ ଲଗେଇବେ ଏଇ ପ୍ରକାରର ଯୋଉ ସୁବିଧା ଥିଲା ଆମର ଯୋଉ ନ୍ୟାସନାଲ ହର୍ଟିକଲଚର ମିଶନ ବା ଜାତୀୟ ଉଦ୍ୟାନ ମିଶନ ଯୋଉ କାର୍ଯ୍ୟକ୍ରମ ଚାଲିଥିଲା ସେଥିରେ 3 ସୁବିଧା ପାଇଥିଲୁ
0: ସୁବିଧା ପାଇଥିଲୁ ଆମେ ମାନେ ଆମେ ଗଛ ଲଗେଇବା ବି ଆମ ଗାତ ପାଇଁ କିଛି ଆମେ ସମୟ ଆଗରେ କରିଥିଲୁ କିନ୍ତୁ ପଇସା ବି ଦେଇଥିଲେ ପଇସା ବି ମିଳିଛୁ ମଜୁରୀ ଏକାରେ ଆଉ ବାଡ଼ ଫାଡ଼ ପଇସା ବି ପାଇଛୁ ଯାହାଫଳରେ ତାପରେ ଗଛ ଗୁଡା ବଢେଇଛୁ ଇନା ମାନେ ବସି ଦେଇକରି ଆମେ 20 ଇନା ଆମର ପିଢି ପର୍ଯ୍ୟନ୍ତ କିନ୍ତୁ ଇନକମ୍ ଦେବ ହିଁ ଦେବ
1: ବହୁତ ବହୁତ ଧନ୍ୟବାଦ
2: ସମୟ ତ ଆଉ ଶୁଭେନ୍ଦୁ ବୋଧେ ପ୍ରାୟ ନାହିଁ ଆମର କାର୍ଯ୍ୟକ୍ରମର ସମୟ ଅବଧି ସରି ଆସୁଛି
3: ଆମର ଶ୍ରୋତା ବନ୍ଧୁମାନଙ୍କୁ ଏଇଠି ମନେ ପକେଇଦେବା ଆମର କାର୍ଯ୍ୟକ୍ରମ ଖାଲି ଶୁଣିଲେ ହବନି ତାଙ୍କର ମତାମତ ଦେଇକରି ଖଣ୍ଡେ ଚିଠି ଦେବେ କାରଣ ସମୟ ବଦଳିବା ସହିତ କାର୍ଯ୍ୟକ୍ରମ ବି ବଦଳି ଯାଉଛି ଆଉ ସମସ୍ତଙ୍କର ମନ ବି ବଦଳି ଯାଉଛି ତେଣୁ ନୂଆ ନୂଆ କାର୍ଯ୍ୟକ୍ରମ କେମିତି ହେଇପାରିବ ଆପଣମାନେ ନିଶ୍ଚିତ ଭାବରେ ଆମକୁ ସେ ସମ୍ପର୍କରେ ଚିଠି ଲେଖି ଜଣାନ୍ତୁ ଏବଂ ଆମେ ଚେଷ୍ଟା କରିବା ଆପଣଙ୍କର ଚିଠି ଅନୁସାରେ କାର୍ଯ୍ୟକ୍ରମକୁ ତିଆରି କରିବା ପାଇଁ
2: ତେଣୁ ସେ ବିଷୟରେ ଟିକେ ଧ୍ୟାନ ଦେଇକି ଚିଠିପତ୍ର ଲେଖିଲେ ଆମ ବାରିପଦା ଆକାଶବାଣୀ ଆଉ ଟିକେ ଆଗକୁ ଯିବ ଆଉ ସେ କଥା ବୁଝିବା କଥା
4: ନିଶ୍ଚୟ ନିଶ୍ଚୟ ଚିଠି ଲେଖିବା ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ
2: ଆମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁ ଆମ ଭାଇ ଭଉଣୀ ତଥା ଆମ ଚାଷୀ ଭାଇମାନଙ୍କୁ ଧନ୍ୟବାଦ ନମସ୍କାର ସହ କାର୍ଯ୍ୟକ୍ରମକୁ ଏଇଠି ରଖିବା ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସାଜପଡ଼ା। ଆକାଶବାଣୀ ବାରିପଦା। ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ରାତି 8ଟା। ସମୟ ହେଉଛି ଶ୍ରୋତାବନ୍ଧୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବାକୁ ଚାହିଁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ତୁଳସୀ ଚୌରା ୱାର୍ଡ ନମ୍ବର 23 ବାରିପଦାରୁ ଅନନ୍ତ ପ୍ରସାଦ ମହାନ୍ତି, ସୁଧାମଣି, ଭବାନୀ ଶଙ୍କର, ଲକ୍ଷ୍ମୀଧର, ପ୍ରତିମା, ନିହାରିକା, ଗୀତିଶା ଓ ତାଙ୍କର ପରିବାରବର୍ଗ। ଆପଣମାନଙ୍କ ଅନୁରୋଧର ଗୀତଟି ହେଉଛି ସୁନାପଞ୍ଜୁରୀ ଚଳଚ୍ଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୋନୁ ନିଗମ, କବିତା କୃଷ୍ଣମୂର୍ତ୍ତି।

ଏଥର ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ଖାନୁଆରୁ ବିରଞ୍ଚି କାର୍ତ୍ତିକ ଗିରିଜାଶଙ୍କର ଜ୍ୟୋତିଶଙ୍କର ଭବାନୀଶଙ୍କର ଦେବାଶିଷ ସନ୍ତୋଷ ଅରବିନ୍ଦ ସୁଷମା ସୁରମା ମନୋରମା ସତ୍ୟଭାମା ମାମା ସୀମା ରଞ୍ଜିତା ପ୍ରତିମା ଗୁଗ୍ଲୁ ଖୁସି ଓ ବାପ୍ଲୁ। ଆପଣମାନଙ୍କ ଅନୁରୋଧର ଚଳଚ୍ଚିତ୍ରଟି ହେଉଛି ଚାନ୍ଦନା ତମେ ତାରା। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଉଦିତ ନାରାୟଣ ଓ ତପ ମିଶ୍ର।

ଶ୍ରୋତାବନ୍ଧୁ, ଏଥର ଗୀତଟି ନେଇଛୁ ଚକାଚକା ଭଉଁରୀ ଚଳଚ୍ଚିତ୍ରରୁ। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ କୁମାର ବାପି ଓ ତପୁ ମିଶ୍ର। ଏହି ଗୀତଟିକୁ ଶୁଣିବାକୁ ଚାହିଁ ଚିଠି ଲେଖିଛନ୍ତି ଆପଣମାନେ ହେଲେ ଶ୍ୟାମାଖୁଣ୍ଟା ବ୍ଲକର କୁଣ୍ଡଳିବଣୀ ଗ୍ରାମର ନାଗା ସାହିରୁ ଦୁର୍ଗାଚରଣ ସିଂ, ଶାନ୍ତି ସିଂ, ସବିତା ସିଂ, ଅନିତା ସିଂ ଏବଂ ତାଙ୍କର ଅନେକ ସାଥୀ ଶ୍ରୋତା। ମରଡ଼ା ବ୍ଲକର ଚିତ୍ରଡ଼ାରୁ ଆପଣମାନେ ହେଲେ ଅନୁ, କୁନୁ, ଚିନୁ, ମିନୁ, ବାବୁ, ବାପୁନି, ମିତା, ରୀତା, ଗୀତା ଓ ଚିକୁନ। ତେବେ ଶ୍ରୋତାବନ୍ଧୁ, ଶୁଣନ୍ତୁ ଆପଣଙ୍କ ପସନ୍ଦର ଚକାଚକା ଭଉଁରୀ ଚଳଚ୍ଚିତ୍ରର ଏହି ଗୀତଟି।

ଶ୍ରୋତା ବନ୍ଧୁ, ଏଥର ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ପୋଡ଼ ଆସ୍ତିଆରୁ ମାମି ଲିଲି, ମାମୁନ କୁନି, ଚକ୍ରଧର ବିପିନ, ପୂଜା ଲିଜା, ଜୁଲୁ ରକି ଓ ତାଙ୍କର ଅନେକ ସାଥୀ ଶ୍ରୋତା। ତୁଳସୀ ଚଉରା ୱାର୍ଡ ନମ୍ବର 14 ବାରିପଦାରୁ ଅନୁରୋଧ କରିଛନ୍ତି ଆପଣମାନେ ହେଲେ ରମେଶ, ସୁମତୀ, ମୀରା, କଟି, ବାପୁନି, ଶୁଭ ଓ ରିଶୁ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଚଳଚ୍ଚିତ୍ରଟି ହେଉଛି ଦିୱାନା। ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନ ମଲ୍ଲିକା, ରଚନା ଏବଂ ପରିକଳ୍ପନା ରମାପଦ।

0: ଭଲ ମା ଭଲ ଆଉ ମୁଁ ତେଣେ ବାବୁଙ୍କୁ ଖୋଜି ଖୋଜି ନୟନ୍ତ ଏଣେ ଦେଖିଲା ବେଳକୁ ତମେ ବସି ଚିତ୍ରା ଆଙ୍କୁଚ ଦେଖି ଦେଖି କଣ ଆଙ୍କୁଚ ମା କଣ ସବୁ
1: ଚିତା
0: କୋଉ ଚିତା
1: ଏଇ ଆମ ଲାଞ୍ଜିଆ ସୌରା ମାନଙ୍କର ଚିତା ତାଙ୍କ କାନ୍ଥରେ ପଡି ନଥିଲା ତାକୁ କାଗଜରେ କପି କରି ଆଣିଥିଲେ
0: କାହିଁକି
1: ମେଡିସିନ ବିଲ୍ରୁ ରକ୍ଷା ପାଇବା ପାଇଁ ଆଉ ଡାକ୍ତରଙ୍କୁ ଛୁଟି ଦେବା ପାଇଁ
0: ମାନେ
1: ମାନେ ତମ କବଳରୁ ରକ୍ଷା ପାଇବା
0: ଏଇ ତମ ମୁଣ୍ଡ ଠିକ ଅଛି ତ
1: ଠିକ ଅଛି ବୋଲି ତ ଚିତା କହୁଛି ମନେ ପକେଇଲା ଦେଖେ ତମେ ଆମ ଘରକୁ ଆସିଲା ଦିନଠୁ ଅର୍ଥାତ୍ ଆମ ବାହାଘର ପରଠୁ ତମ ଅଧା କପାଳି ମୁଣ୍ଡ ବିନ୍ଧା ପାଇଁ କେତେ ପଇସା ଖର୍ଚ୍ଚ ହେଇଛି ହେଲେ କୋଉ ଭଲ ହେଲା
0: ନାଇଁ ତ
1: ମା ମଙ୍ଗଳଙ୍କ ଦୟାରୁ ଏଠିକି ତମ ସାଙ୍ଗେ ବୁଲି ଆସିଲି ବୋଲି ଅନେକ କଥା ଶିଖିଲେ ଏଥର ତମର ଅଧା କପାଳି ବିନ୍ଧିବା ସାଙ୍ଗେ ସାଙ୍ଗେ କାନ୍ଥରେ ଚିତା ପକେଇବାକୁ ଆରମ୍ଭ କରିବି ତାପରେ ବିନ୍ଧା ଛୁ ମନ୍ତର
0: ଓ ସେଦିନ ଶଗଡ଼ା ଗାଁ କାନ୍ଥରେ ପଡିଥିବା ଚିତା ଉପରେ ବାବୁଙ୍କର ତ ହେଲେ ଗବେଷଣା ଚାଲିଛି ନାଇଁ ତମ ମନରେ ଯଦି ଏତେ କଥା ଥିଲା ତାହେଲେ ସକାଳ ଠାରୁ ଶାଢୀ ପିନ୍ଧି ମତେ କାହିଁକି ଏଠି କଣ୍ଢେଇ ଭଳି ବସେଇଛ କହିଲ କହିଲେ କଣ ନା ଆଜି ଡୋଲି ଆମ ମାଳିଆପୁଟ ଗାଁକୁ ଯିବା ସେଠି ପରଜ ଆଦିବାସୀ ସମ୍ପ୍ରଦାୟକୁ ଭେଟିବା
1: ତମେ ମତେ ଆଉ ବ୍ୟସ୍ତ କର ନା ସ୍ୱାତି ଠିକ ସମୟରେ ମୁଁ ବାହାରିବି
0: ହେଲା ବାବା ହେଲା ତମେ ସେ ଚୌକିଦାରଙ୍କୁ କହିଲ ଚା କପେ ଦେଇଯିବ ମୁଣ୍ଡଟା କାହିଁକି ବିନ୍ଧୁଛି ଆଉ ଦେହଟା କାହିଁକି କସମସ ଲାଗୁଛି
1: କଣ ବାକ ବଙ୍ଗଳା କାନ୍ଥରେ ଚିତା ପକେଇବି ସେ
0: ପାଚିଲେମି କର ନା ଯାହା କହିଲି ସେୟା କର ଓହୋ ଜୟପୁରରୁ ସେ 10-15 କିଲୋମିଟର କିଏ ଯେ ଅପନ୍ତର ରାସ୍ତା ହେ ଭଗବାନ ମୁଁ ଏମିତି ରାସ୍ତା ଜାଣିଥିଲି ନା ଘର ମୋଟେ ଗୋଡ଼ କାଢି ନଥାନ୍ତି
1: ଆଚ୍ଛା ରାଣୀ ସାହେବା ତାହେଲେ ଭାବୁଥିଲେ ପାଦରେ କାଦୁଅ ଲାଗିବ ନା ଗୋଡ଼ରେ କଣ୍ଟା ଫୁଟିବ ନା ଝଟା ଲାଗି ଶାଢୀ ଚିରିବ ନା ଶୂନ୍ୟ ଶୂନ୍ୟ ଜଙ୍ଗଲ ବୁଲାଟା ପୁରା ହେଇଯିବ ଆରେ ବାବା ଏଇଟା ତମ ସହରର ପିଚୁ ରାସ୍ତା ନୁହେଁ ଯେ ରିକ୍ସା କିମ୍ବା ଗାଡି ମଟରରେ ବସି ଟୁଙ୍କିନେ ଚାଲି ଆସିବ ଆପଣଙ୍କର ବୁଝିବା ଦରକାର ମ୍ୟାଡାମ ଏ ଅପନ୍ତରା ଜାଗାରେ ବି ଆମରି ପରି ମଣିଷମାନେ ଅଛନ୍ତି ଯୋଉମାନଙ୍କ ସମ୍ପର୍କରେ ଏତେ ଟିକିଏ ବି ଆମେ ଧାର ଧାରିନେ ହେଇଯାଏ
0: ବାସ୍ ବାସ୍ ଥାଉ ଆଉ ବକ୍ତୃତା ଦବା ଦରକାର ନାହିଁ ସେଇଥିପାଇଁ ପରା ଆମେ ଏଠିକି ଆସିଛେ
1: ହଉ ତମେ ଯା ମୁଁ ଚାହା ପଠେଇ ଦଉଛି ସାଙ୍ଗେ ସାଙ୍ଗେ ବାହାରି ଯିବା ଏଠୁ ମାତ୍ର ଗୋଟେ କିଲୋମିଟର ପରେ ପଡିବ ଡୋଲି ଆମ୍ବ ମାଳିଆପୁଟ ଗାଁ
0: କଣ ପୁଣି ଚାଲି ଚାଲି
1: ଆଜ୍ଞା ହଁ ରାଣୀ ସାହେବା ଚାଲି ଚାଲି ଅପନ୍ତରା ଭିତରେ

0: ଆସ ସ୍ୱାତି, ଏ ହେଉଛି ମାଳିଆ ପୋଟକା ଘର ଗୁଡାକ କେମିତି ଲାଗୁଛି?
1: ଏକାପରି ଘର ଗୁଡାକ ତ ମାଟି କାଦୁଅରେ ତିଆରି, ଉପରେ ଛପର, ଠିକ ଆମ ଆଡିକା ଘର ପରି, ଅବଶ୍ୟ ଛୋଟ ଛୋଟ ଘର।
0: ଏ ଯୋଉ ଲୋକମାନେ ଆମ ଆଡକୁ ଆସୁନାହାନ୍ତି, ସେମାନେ ହେଲେ ପରଜା ସମ୍ପ୍ରଦାୟ। ତାଙ୍କ ସହିତ ଜଣେ ସ୍ତ୍ରୀ ଲୋକ ମଧ୍ୟ ଆସୁଛନ୍ତି, ତମେ ଯାଉନ ତାଙ୍କ ସଙ୍ଗେ କଥା ହବ।
2: ତାଙ୍କେ ସବୁ ଖାଇବେ, ଗାଈ ଖାଇବେ, କିସ କିସ ଖାଇବେ, ନ ଖାଇବା ଦିନ ସେମାନେ ଖାଇବେ, ଆମେ କିଛି ଖାଇବୁ ନାହିଁ, ଖାଲି ଛେଳି ମେଣ୍ଢା କୁକୁଡ଼ା ମାକଡ଼ା ଖାଇବୁ ଆମେ। ତାଙ୍କେ ଜାତି ନିୟମ ଆଉ କିଛି ନାହିଁ, ଆମର ଜାତି ବୋଲି କାହାର ଘର ଖାଇବୁ ନାହିଁ, ଆଉ ବ୍ରାହ୍ମଣ ଘର ଖାଇବୁ ନାହିଁ, କରୁଣ ଘର ଖାଇବୁ ନାହିଁ, କାହାର ଘର ଖାଇବୁ, ଆମ ଜାତିର ଘର ଖାଇବୁ ନହେଲେ କାହାର ଘର ଖାଇବୁ ନାହିଁ। ତାଙ୍କେ ମନେ ବୋଲି ସମସ୍ତେ ଘର ଖାଇବେ, ଆର ପୂଜାପାତି ବୋଲି ଆମର ପର୍ବ କହିଲେ ପୂଜାପାତି କୁକୁଡ଼ା ମାଛ ଅଣ୍ଡା ଇଟା ଆମେ ପୂଜା କରିବୁ। ଆମେ ତାଙ୍କେ ତ ବଡ଼ ବଡ଼ ପର୍ବରେ ଗାଈ ମନେ ମାରିବେ, ତାର ପର୍ବ ଖାଇବେ, ତାଙ୍କର ପାଣି ଆମର ଗୋଡ଼ ତଳେ ଯିବ ନାହିଁ, ଆମର ପାଣି ପିଇବେ ସିନା ତାଙ୍କର ପାଣି ଆମେ ପିଇବୁ ନାହିଁ।
1: ଚତୁର୍ବର୍ଣ୍ଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ୟାଙ୍କର ବି ଏଠି ସେମିତି
0: ନା? ଜାତି ପ୍ରଥା କହିଲେ ଠିକ ହବ ନାହିଁ, ଖାଇବା ଚଳିବା ଆଚାର ବ୍ୟବହାରକୁ ନେଇ ଖାଲି ଏମାନଙ୍କ ଭିତରେ କିଛିଟା ତଫାତ ଦେଖାଯାଏ। ଆଉ ଗୋଟେ କଥା କଣ ଜାଣୁ ସ୍ୱାତି?
1: କଣ?
0: ଏଇ ପରଜା ମାନଙ୍କର କିଛିଟା ସାମଞ୍ଜସ୍ୟ ଦେଖାଯାଏ ଗଣ୍ଡ କନ୍ଧ ଏବଂ ଗଦବା ସମ୍ପ୍ରଦାୟ ସହିତ। ଖାଲି ସେତିକି ନୁହେଁ, ଏଇ କୋରାପୁଟ ଜିଲ୍ଲାରେ ଆଉ ଗୋଟେ ସମ୍ପ୍ରଦାୟ ବି ଅଛନ୍ତି, ଛେଳିଆ ପରଜା।
1: ଛେଳିଆ ପରଜା?
0: ହଁ, ସେମାନେ ସବୁଠୁ ଆଦିମ। ତାଙ୍କର ପ୍ରଧାନ କାମ ହେଲା ଛେଳି ପୋଷିବେ, ପାଳିବେ ଆଉ ବିକିବେ। ଅବଶ୍ୟ ଆଜିକାଲି ସେସବୁ କଥା ଭୁଲି ସେ ଅନ୍ୟ କାମ ଧନ୍ଦା କରୁଛନ୍ତି। ବର୍ତ୍ତମାନ ସେମାନଙ୍କର ଆଉ ଗୋଟିଏ ନାଁ ମଧ୍ୟ ହେଇଛି, କୋଣ୍ଡା ଡୋରା। ସେମାନେ ଆଉ ପରଜା ଅନ୍ତର୍ଭୁକ୍ତ ନୁହନ୍ତି।
1: ବାବା, ମୁଁ ଏଠିକି ଗବେଷଣା କରିବାକୁ ଆସିନି ଯେ ଏତେ ବଡ ବଡ କଥା ଶୁଣି ହଜମ କରିପାରିବି। ମତେ ସାଧାରଣ ଭାବରେ ବୁଝେଇ ଦେଲ ଏ ପରଜା ସମ୍ପ୍ରଦାୟ କଣ। ତମେ ପରା କହୁଥିଲ ଏମାନଙ୍କ ସମ୍ପର୍କରେ ଅନେକ କଥା ଜାଣିଛ ବୋଲି। ଏଇ ସମ୍ବିତ, ମୋ ଗୋଡ କଣ ହେଇଗଲାଣି, ଆସ ନା ଏଇ ପିଣ୍ଡା ଟିକେ ବସିଯିବା। କଣ ସାରିଦେଲି? ମତେ ଏମିତି କାହିଁକି ଡରଉଛ କହିଲ?
0: ତମେ ଯୋଉ ପିଣ୍ଡାରେ ବସିଲ ସେ ଘରଟା କଣ ଜାଣିଛ?
1: କଣ?
0: ଭାଙ୍ଗଡା ବସା, ଯୋଉମାନେ ଅବିବାହିତ ଏଇଟା ସେଇମାନଙ୍କର ଘର।
1: ସତେ?
0: ସେପଟେ ଆଉ ଯୋଉ ଘରଟା ଦେଖୁଛ ସେଇଟା ହେଲା ଭାଙ୍ଗଡି ବସା।
1: ମୁଁ କୋଉ ଅବିବାହିତ ଯେ, ମୁଁ ପରା ବାହା ହେଇଛି, ମୋର କିଛି ହବନି।
0: ମନେ କରାଯାଉ ତମେ ବାହା ହେଇନଥାନ୍ତ।
1: ମନେ କର ତମେ ବି ବାହା ହେଇନଥାନ୍ତ ତାହେଲେ
0: ଏଠି ଯାହା ହୁଏ ସେଇଆ ହେଇଥାନ୍ତା।
1: କଣ?
0: ନାଚନ୍ତେ, ଗାଆନ୍ତେ, ସାରା ଦିନର କ୍ଳାନ୍ତି ଦୂର କରନ୍ତେ, ଆଉ ପରସ୍ପରକୁ ଆପଣାର କରନ୍ତେ।
1: ତାପରେ?
0: ଆଉ ତାପରେ ତାପରେ ଆଉ କିଛି କହିବିନି।

0: ଗୋଟେ ମଜା କଥା କଣ ଜାଣିଛ ସ୍ୱାତି? ଆମ ବାହାଘର ସହିତ କିଛିଟା ସାମଞ୍ଜସ୍ୟ ଥିଲେ ବି ଗୋଟେ ପ୍ରକାର ବାହାଘର ବାପା ମାଙ୍କ ରାଜି ଅନୁସାରେ ହୁଏ, ତାକୁ କହନ୍ତି ମାଙ୍ଗଣୀ ବାହାଘର। ଆଉ ଅନ୍ୟଟି ପୁଅ ଝିଅକୁ ଝିଙ୍କି ନେଇଯାଏ, ତାକୁ କହନ୍ତି ଝିଙ୍କା ବାହାଘର।
1: ଦେଖୁଛ ସମ୍ବିତ,
0: କଣ
1: ସେ ଯୁବକଟି ବୋଧେ ଆମ କଥା ବୁଝିଲା କି କଣ? ମୁରୁକି ମୁରୁକି ହସୁଛି, ନିଶ୍ଚୟ ଅବିବାହିତ ହେଇଥିବ
0: ବୋଧ ହୁଏ। ଆସ ପଚାରିବା।

0: କେତେ ସୁନ୍ଦର ପ୍ରଥା କହିଲ।
1: କିନ୍ତୁ ଗୋଟାଏ କଥା ଭୁଲି ଯାଉ ନା ସ୍ୱାତି, ଝିଅର ଇଚ୍ଛା ବିରୁଦ୍ଧରେ କୌଣସି ବାହାଘର ହେବାକୁ ଏମାନେ ଦିଅନ୍ତିନି। ଯଦି ବିଭାଘର ପରେ ଝିଅର ମନରେ ଅଶାନ୍ତି ଆସେ, ପୁଅକୁ ସବୁଦିନ ପାଇଁ ଛାଡ଼ିଦେଇ ଆସିବା ପ୍ରଥା ଏମାନଙ୍କର ସମ୍ପ୍ରଦାୟରେ ଅଛି।
0: ତାମାନେ ଛାଡ଼ପତ୍ର?
1: ଛାଡ଼ପତ୍ର ନହେଲେ ବି ଠିକ ସେହିପରି, ଝିଅର ଇଚ୍ଛା ଓ ମନକୁ ବାପଘର ଓ ଶାଶୁଘର ଉଭୟ ସମ୍ମାନ ଦିଅନ୍ତି।
0: ସତରେ, ମୁଁ ଭାବୁଛି ଏଇଟା ହିଁ ପ୍ରକୃତ ନାରୀ ସ୍ୱାଧୀନତା। ଆମ ଘର ମାନଙ୍କରେ ଝିଅର ଇଚ୍ଛା ଓ ମନକୁ କେତେ ଜଣ ସମ୍ମାନ ଦିଅନ୍ତି କହିଲା?

0: ଆରେ କେତେ ସମୟ ଛିଡ଼ା ହେଇ ରହିବ କହିଲ, ଆସ ନା ପାଖରେ ବସିଗଲ, ବସ, ମୋ ପ୍ୟାଣ୍ଟ ମୋଟେ ଖରାପ ହବନି, ଦେଖୁନ କେମିତି ଚିକଣିଆ ହେଇ ଲିପା ହେଇଛି ପିଣ୍ଡା।
1: ଦେଖୁଛି ତ, ଏଗୁଡା କଣ ଜାଣିଛ?
0: ନାଇଁ।
1: ପରଜା ମାନେ ଭଲ ପାଆନ୍ତି ଧଳା ଆଉ ନାଲି ମାଟିରେ ଗୋବର କିମ୍ବା ପାଉଁଶ ମିଶାଇ ଘରଟି ଲିପିବାକୁ। ଦେଖୁଛ ତ ଘରଟା କେତେ ସୁନ୍ଦର ଦିଶୁଛି।
0: ସତରେ
1: ସବୁଥିରେ ମିଶି ହେଇ ରହିଛି ପବିତ୍ର ଗୋବର।
0: ଆଚ୍ଛା, ଆମର ଯେମିତି ଘର ପ୍ରତିଷ୍ଠା ହୁଏ ତାଙ୍କର କଣ ସେମିତି ହୁଏ?
1: ଅବଶ୍ୟ ଘର ତିଆରି

0: କରିବା ପୂର୍ବରୁ ମାଟି କାଦୁଅ ଗୋବର ଛଣ ହାତ ତିଆରି ଟାଇଲରେ ଘର ତିଆରି କରନ୍ତି ସେମାନେ। ତା ପୂର୍ବରୁ ଦିଶାରି ଆସି ଜାଗାଟି ପୂଜା କରେ।
1: ଏଇ ଦେଖ ନା ସେ ପରଜା ଦମ୍ପତି ଆସୁଛନ୍ତି, ବୋଧେ ନୂଆ ବା ହେଇଛନ୍ତି।
0: ତମେ ତ ତାଙ୍କର ବେଶଭୂଷାକୁ ଦେଖି ଲୋଭେଇଲଣି ନା କଣ?
1: ସତ କହିଲ, କେଡ଼େ ସୁନ୍ଦର ମାନୁଛି ଝିଅଟିକୁ ଏଇ ଗହଣା ଆଉ ପୋଷାକ।
2: ମାଇ ପିଲାମାନେ କାନରେ ନାକରେ ଆହୁରି ବେକରେ ଗୋଡ଼ରେ ହାତରେ କାଗେଟା ପିନ୍ଧିଲେଣି ନାଇ କି? ଗହଣା ମାନେ ପିନ୍ଧିଲେନି କି? କାଗେଟା ବୋଲିନି ତାକେ କହ ତ।
3: ଗୋଡ଼ରେ ପିନ୍ଧିବାଟା କୁତନା
2: ସତା,
3: ତାପରେ ପାଞ୍ଜୁନ, ତାପରେ ମୁଣ୍ଡି ପିନ୍ଧିବୁ
2: ଆଗୁଡ଼ରେ
3: ନାଇ ନାକରେ ସୁନାତା, ଆଉ ତାପରେ ଜାଲି ମୁଦେଇ ଲବଙ୍ଗ କଡ଼ି ପିନ୍ଧିବୁ ନାକରେ, ତାପରେ ନାଗୁଲ ପିନ୍ଧିବୁ କାନରେ, ତାପରେ ତାପରେ ବାଉଲି ପିନ୍ଧିବୁ କାନରେ,
2: କାନର ଉପର ପଟେ ଯେଉଁଟା ପିନ୍ଧିବୁ ସେଟା ବାଉଲି ବି କହିବେ,
3: ଏକରେ ମାଳି ପିନ୍ଧିବୁ,
2: ମାଳି ତାର ନା କିଛିଟା
3: ଦାନ ମାଳି ହେଲେ ଓ ସାଦାଟା ଫିଫ୍ରି ମାଳି ପେଶା ଗାଲବୁ, ତାପରେ ଫୁଲ ପିନ୍ଧିବୁ, ତାପରେ ଚିପଡ଼ା ଲଗାଇବୁ ଏ ବାଟରେ, ଆରି ଖଡ଼ା ପିନ୍ଧିବୁ, ଟିକା ମାରିବୁ, ପାଉଡର ପିନ୍ଧିବୁ, ଆରି ଆମେ ସବୁବାରେ ବୁଲତେ
2: ଆଉ ସେ ଖୋସା ମାନ କହିଲି ଯେ କେତେ ପ୍ରକାର ଖୋସା ଅଛି କ?
3: ଜୁଡ଼ା ବାନ୍ଧିବୁ, ତାପରେ ଆରି ଏମିତି ଏ ବାଟରେ ଆମେ ବେଶୀ ଆଲୋ ଖୋସା ଗାଲବୁ, ବାଙ୍କି ଖୋସା,
2: ବାଙ୍କି ଖୋସା ବୋଲି ଡାଲିଆ ଖୋସା ବୋଲି ଗୋଟେ
3: ଡାଲିଆ ଖୋସା ବୋଲେ ଟିକେ ବଡ଼ଟା ଆକା ବାନ୍ଧିବୁ
2: ତାହେଲେ ଫୁଲ ଫୁଲ ଲଗାଇବ,
3: ଦେଶିଆ କଷା ଫୁର୍ଜା କଷା ବୋଲି ଗାଲବୁ, ଏଡ଼େକଟା ଗଡୁଲି ଲଗେଇ ଗାଲବୁ, ତାପରେ ଏକା କଷା ଝିକା ପିନ୍ଧିବୁ।
1: ଆଚ୍ଛା, ଆଗରୁ ସବୁ କଣ ପିନ୍ଧୁଥିଲେ, କଣ ଖାଉଥିଲେ ଆଉ କେମିତି ଚଳୁଥିଲେ?
4: ଆଗରେ ଆଜ୍ଞା ରଜ ଥିଲା ବେଳେ କିଛି ନଥିଲା, ଆଜ୍ଞା ଖାଲି ଲେଙ୍ଗଟି ମାରିକରି ବୁଲୁଥିଲେ, ଜୁତା ପିନ୍ଧିବାର ନା ଆଉ ପାନ ଖାଇବାଟା କିଛି ନାହିଁ, ଚା ଖାଇଲେ ତୁଣ୍ଡ ଖରାପ ହେଇଯିବ, ଚା ଖାଇବାର ନା, ଖାଲି ପିଠା ଲଡୁ ଯାହା ଯାହା ଏଟା ଖାଇବାର ଆଗ ଲୋକ ଏବେ ଅଛି
2: ପିନ୍ଧୁଥିଲେ
4: ପିନ୍ଧୁଥିଲେ ଖାଲି ଲେଙ୍ଗଟି ପିନ୍ଧୁଥିଲେ, ଆଉ ମାଙ୍ଗଣା ପିଲାମାନେ ପିନ୍ଧୁଥିଲେ ଲୁଗା ଟିକେ ଅଳ୍ପ ପିନ୍ଧୁଥିଲେ, ବୋଲେ ମାଣ୍ଡିରେ ଯାହା ଖଣ୍ଟ ଏବେ ଅଛି ଘୋଡ଼ ଯାକ ପିନ୍ଧୁଥିଲେ। ରୋଗ ହେଲା ବେଳକୁ ପିଲା ଛୁଆଙ୍କୁ ଯଦି ଡୁମା କିଛି ଡୋସି ଲାଗିବ କି ବତ କି ମୁଢି ଲାଗିବ ସେଟା ଗୋଟେ ଅଳ୍ପ ଆମର କାମଟା କରିଦେବୁ। ଆଗରେ ଆଜ୍ଞା ଖାଉନଥିଲେ, ଆଗରୁ ଲୋକ ଖାଲି ଦେଶୀ ଔଷଧ ଖାଉଥିଲେ, ଦେଶୀ ଔଷଧ କାଟୁଥିଲା, ଦେଶୀ ଔଷଧ ଆଜ୍ଞା ଯାହା ଚେର ମୂଳ ଆଣିକିରି ବୁଟି କରି ତମକୁ ଯଦି ମୁଣ୍ଡରେ ଲଗାଇବାର, ତମକୁ ଖୁଆ ପିଆ କରବାର,
2: ଦିଶାରି ଗୁଣିଆ ଦେହ ଭଲ ହବ ବୋଲି ବିଶ୍ୱାସ କରନ୍ତି।
5: ହଁ ବିଶ୍ୱାସ ଆମର ଆମର ଖୋର୍ଦ୍ଧା ପାଖରେ ଅଛି, ଆମର ବିଶ୍ୱାସ ଚେରମୂଳ ଔଷଧ ଏ ଦିଶାରି ଗୁଣିଆ କୁକୁଡ଼ା ନଡ଼ିଆ ଏଇଟା ଆମର ଦେଶିଆ ଲୋକ ଖୋର୍ଦ୍ଧା ଲୋକରେ ଅଛି।
1: ଆଚ୍ଛା ସମ୍ବିତ, ଡକ୍ଟର ତାହାଜ ଖଡ଼ିଆ ମାନଙ୍କ ଉପରେ କହୁଥିଲେ ଦେହ ଖରାପ ହେଲେ ସେମାନେ ବନୌଷଧି ଉପରେ ନିର୍ଭର କରନ୍ତି, ବନର ଚେର ମୂଳ ପତ୍ର ବ୍ୟବହାର କରି ଭଲ ହେଇଯାନ୍ତି।
0: ପରଜା ମାନେ ବି ସେଇଆ, ଦେହ ଖରାପ ହେଲେ ଦେଶୀ ଔଷଧ ଆଉ ଚେରମୂଳି ଖାଆନ୍ତି, ଦିଶାରି ବୁଢ଼ାକୁ ଡାକି ଝଡ଼ା ଫୁଙ୍କା ପୂଜା କରନ୍ତି।
1: ଇଏ ତ ପ୍ରାୟ ସବୁ ଆଦିବାସୀ ସମ୍ପ୍ରଦାୟର ଝଡ଼ା ଫୁଙ୍କା ପୂଜା। ଆଚ୍ଛା ଏମାନଙ୍କର ବଙ୍ଗା ତ ଥିବ?
0: ଦେଖ ବଙ୍ଗା ସିନା ମାଙ୍କେଡ଼ିଆଙ୍କର, ହେଲେ ପରଜା ମାନଙ୍କର ଅନ୍ୟ ପ୍ରକାର। ଏମାନେ ଘରର ପୂର୍ବ କୋଣରେ ଛୋଟ ଜାଗାଟିଏ ଛାଡି ଦେଇଥାନ୍ତି ତାଙ୍କର ମହାପୁରୁଙ୍କ ପାଇଁ ଏବଂ ପିତୃପୁରୁଷଙ୍କ ପାଇଁ। ସେ ଜାଗାକୁ ଯିବାର ଆଉ ଛୁଇଁବାର ଅଧିକାର ଆଉ କାହାର ନାହିଁ, କେବଳ ତାଙ୍କ ଛଡ଼ା।
5: ଆମର ଖୋର୍ଦ୍ଧା ପାଖରେ ମରିଗଲେ କିଛି କରିବୁ, କିଛି କରିବୁ ନାହିଁ, ମଲା ମଲା ମଲା ବୋଲି ଇଆଡ଼େ ସିଆଡ଼େ ଖବର ବର୍ତ୍ତା କହିବୁ କହିବୁ କହିକର ନାହିଁ କି ଦୋଳା ଲୁଗା ଫୁଲସର ଗୋଟେ ଦୀପ ଗୋଟେ ରଖିବୁ, ତାପରେ ସବୁ ଲରୁଣ୍ଡି କରି ଆଇବେ, କେମିତି କରିବା କେମିତି କରିବା ବୋଲେ କିଏ ବାଉଁଶ କିଏ ଦଉଡ଼ି କିଏ ମଦ ଧରିକରି ଆଇବେ କିଏ ପଇସା ଧରିକରି ଆଇବେ କିଏ କନା କିଏ ଶାଢୀ ପଟା ବୋଲି ଦଳ ଦଳ ଧରିକରି ନା ଆଇବେ, ଆଇଲେ ସାର ନେଇକି ସେ ବନ୍ଧା ବନ୍ଦି କରିକି ମୋ ସାଙ୍ଗରେ ନେବୁ, ବନ୍ଧା ବୁବା ହେଇକରି କିଏ ପଇସା ଧରିଥିବେ କିଏ ମଦ ଧରିଥିବେ କିଏ ପଇସା ଦେବା ଲୋକ ଦେବେ, ନାଇଁ ନାଇଁ ପୁତିବା ଲୋକ ପୁତି ଦେବ ପୋଡ଼ିବା ଲୋକ ପୋଡ଼ାଇବୁ, ଅଲଗା ଅଛି ପୁତିବା ପାଇଁ ଅଲଗା ପୋଡ଼ାଇବା ପାଇଁ ଅଲଗା ଅଛି, ଆମକୁ ବଡ ହେଲା ପୋଡ଼ାଇ।

0: ଦେବୁ ତାକୁ ବଡ ନାଇଁ ତ ଖୁସି ଦେବୁ ଆମର ପର୍ଯ୍ୟଟାତ୍ରୀରେ ଅଛି କି ନିୟମ ନାଇଁ ମୋର ମୋର ବାପା ଥିଲେ ସାନ ତ ସାନ ପିଲାମାନଙ୍କୁ ତିନି ଦିନ ବଡ ଲୋକ ଦଶ ଦିନ ଦଶ ତାପରେ ଦଶ ଦିନ ହେଲେ ନାଇଁ ବୁଝି ବା ତ କିଏ ମଦ କିଏ ଦଣ୍ଡ କିଏ ପଇସା ପତ୍ର ଚାଉଳ କିଏ କୁକୁଡ଼ା କିଏ ଛେଳି ଏମିତି ବାପା ଲୋକମାନେ ନାଇଁ କି ସବୁ ଦର ଧରି ପଢାଇବେ
1: ପିତୃ ପୁରୁଷଙ୍କ ପ୍ରତି

0: କଣ କହିଲ? ଶିକାର ମାଂସ ଖାଇବ? କଣ ଟିଙ୍ଗିରି ବେଣ୍ଟ ନା ବଡ଼ ବେଣ୍ଟ?
1: ମାନେ କି ବେଣ୍ଟ ମ?
0: ଆରେ ବାବା, ଟିଙ୍ଗିରି ବେଣ୍ଟ ହେଲା ଛୋଟ ଚଢ଼େଇ ଶିକାର, ବଡ଼ ବେଣ୍ଟ ହେଲା ସମ୍ବର ମିରିଗ ଶିକାର। ତମେ କୋଉ ଶିକାର ଖାଇବ? ନା ମାଙ୍କଡ଼ ଶିକାର?
1: କୁହନ କେମିତି ସବୁ ଶିକାର ହୁଏ?
2: ଆଜି ଅମୁକ ଦିନ ଟିଙ୍ଗିରି ବେଟ କରିବେ ଆଜ୍ଞା। ଟିଙ୍ଗିରି ବେଟ ବୋଲେ ଛୋଟ ଏଟା ମାରି ଆଣିବୁ, ଛୋଟ ଏଟା ମାରି ଆଣିକି ଗର ଗର ଗର ଗର ଗର ବୁଲେଇବୁ। ଟିକେ ତାଙ୍କ ମାନେ ଦେବେ, କିଏ ପାଞ୍ଚ ପଇସା ଦେବେ, କିଏ ଦଶ ପଇସା ଦେବେ, ସେ ଗୁଟାଇବେ। ଗୁଟାଇଲା ପରେ ଆଉ କାଲିକେ ବଡ଼ ବେଣ୍ଟ ବାହାର କରିବୁ ଆଜ୍ଞା। ବଡ଼ ବେଣ୍ଟ ବାହାର କଲା ବେଳେ କିସ ହେଲା, ଲିଆ ଚୁଡ଼ା କଦଳୀ ଫଦଳୀ ଆଣି ଆମେ ମହାପୁର ଘରୁ ଯାଇକିରି ନଡ଼ିଆ ଖଦଳୀ ମାରିକରି ସେଠି ଗୋଟେ ନିଆଁ ଲଗାଇଦେବୁ। ସେଠି ନାଟ ଗୀତ ସବୁ ହବ। ସେଠି ଆମର ଅଣ୍ଡା ଗୋଟେ ଥିବ, ଏ ମାରିଲା ସିଏ ଏକ ଶୀତ ନଥିବ, କୁଟା କି ବାରିଆ କି ଯୋଉଟା ହେଲେ ମାରିବ ସେ
3: ଯିବ, ତାପରେ ଜଙ୍ଗଲକୁ ଯିବ,
2: ତାକୁ ହାତରେ ପାଣି ପଡ଼ବ। ଆଉ ସେ ଯେ ମାରିଲା ସେ ଏକା ମାରିବ, ଆଉ ଅନ୍ୟ ଲୋକ ମାରିପାରିବେ ନା। ବେଶୀ ଦୂର ଯିବୁ, ତାପରେ ଭେଣ୍ଟ ଆମେ ଭେଣ୍ଟକୁ ଗଲା ବେଳକୁ ଆଜ୍ଞା ଗୋର ଯେତେଟା ଗୋର ଅଛି ଆମର ଗାଁକୁ ସେତେଟା ଗୋର ପେଜ ମାଗିକରି ସେ ଡଲିଆ ପେଜ, ଡଲିଆ ପେଜ ପରେ ବାଡ଼ି ମାରିବେ, ଡୋଲ ମାରିବେ। ସେ ପେଜ ନ ଦେଲେ ସେମାନେ ବେଣ୍ଟକୁ ଦିଆଇବ। ଆଜି ଗୋଟେ ଲୋକ ଛିଡ଼ିକି ରହିବ, ତମର ବେଣ୍ଟରେ ମୁଁ ଆସିଥିବି, ତାକୁ ପେଜ ମିଳିବ ନାହିଁ।
3: ଯଦି ବେଣ୍ଟକୁ ନ ଆଣିଲେ ତାକୁ ଲାଜ ହେଲା ଭଳିଆ କଥା କହିବେ,
1: ସବୁ କହିବେ ଆଜି ଆଣିଲୁ ନା ଏମିତି ସେମିତି ଏମିତି ଅଣ୍ଡ୍ରା ପିଲାମାନଙ୍କୁ ସବୁ ଆମେ ମାଇକିନା ନେଇକି ତାଙ୍କମାନଙ୍କୁ ଗାଳି କରିବୁ, ଖାତ ମାରିବୁ, ଗୋବର ମାରିବୁ, କେତେ ଆରମା ଜଞ୍ଜାଳ ସବୁ କରିବୁ।

0: ଏହି ସୁନ୍ଦର ପରିବେଶ ଆଉ ପରଜ ଭାଇ ଭଉଣୀମାନଙ୍କର ମନ ଫୁଲଣିଆ ଗୀତ ଶୁଣି ସାରିଲା ପରେ ଏଇଠି ରହିଯିବାକୁ ଇଚ୍ଛା ହଉଛି ସମ୍ବିତ।
1: କିନ୍ତୁ ସନ୍ଧ୍ୟା ପୂର୍ବରୁ ଆମକୁ ଡାକ ବଙ୍ଗଳାରେ ପହଞ୍ଚିବାକୁ ପଡିବ, କାରଣ ଆଜି ରାତିରେ ଆମେ ଜୟପୁର ଫେରିଯିବା।
0: ଫେରିଯିବା?
1: ହଁ, ଯିବାକୁ ତ ପଡିବ।
0: ଚାଲ।
1: ହେଲେ ତା ପୂର୍ବରୁ ଶ୍ରୋତାମାନଙ୍କୁ ଆମର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଯିବା। ବନମଲ୍ଲିକା ଆଦିବାସୀମାନଙ୍କର ଜୀବନ ଚର୍ଚ୍ଚା ଉପରେ ଆଧାରିତ ଏକ ବିଶେଷ ଉପସ୍ଥାପନା।
0: ପରବର୍ତ୍ତୀ ପର୍ଯ୍ୟାୟଟି ସାନ୍ତାଳ ସମ୍ପ୍ରଦାୟର ଜୀବନ କାହାଣୀ ଉପରେ ଆଧାରିତ
1: ବନମଲ୍ଲିକା।
0: ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର କାର୍ଯ୍ୟକ୍ରମରେ ଜାନ୍ ଚଳଚ୍ଚିତ୍ରର କେତୋଟି ଗୀତ।